ଆକାଶବାଣୀ ଭବାନୀ ପାଟଣା, ଆଜି ସୋମବାର 1948 ଶକାବ୍ଦ ଭାଦ୍ରବ 30 ଦିନ 2026 ମସିହା ସେପ୍ଟେମ୍ବର ମାସର 21 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଆଜିର ପ୍ରଥମ ଅଧିବେଶନକୁ ସୁସ୍ୱାଗତ ଏବଂ ସ୍ଥାନୀୟ ନୂଆଖାଇର ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ଯୋଗେ ଏଫ୍ଏମ୍ ମାଧ୍ୟମରେ ଶୁଣିପାରିବେ। 100.3 ମେଗାହର୍ଟ୍ସ ଓ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ସମୟ ପ୍ରାତଃ 5:58 ସେକେଣ୍ଡ।

ଦିନଟି ଆରମ୍ଭ ହେଉ ପ୍ରେମରେ, ଦିନଟିକୁ ପରିପୂର୍ଣ୍ଣ କର ପ୍ରେମରେ, ଏବଂ ଦିନଟିର ପରିସମାପ୍ତି ହେଉ ପ୍ରେମରେ। ପ୍ରେମ ହିଁ ଈଶ୍ୱର ପ୍ରାପ୍ତିର ଏକମାତ୍ର ମାଧ୍ୟମ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ।

0: 3-1 win over Netherlands yesterday. And that is the end of this news bulletin.
1: ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ବନ୍ଦନା କାର୍ଯ୍ୟକ୍ରମରେ କେତୋଟି ଭକ୍ତିଗୀତ ପ୍ରଥମେ ନେଇଛୁ ଶିଳ୍ପୀ ରଘୁନାଥ ପାତ୍ରଙ୍କ କଣ୍ଠରେ ଡକ୍ଟର ଋଷିକେଶ ପଣ୍ଡାଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ, ଶୁଣୁଥିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଚେତନା ଚିନ୍ତନ, ଉପସ୍ଥାପନରେ ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ମାଆର କୋଳ, ମାଆର ପଣତ କାନି, ମାଆର ଆଶ୍ରୟ ଆମ ସମସ୍ତଙ୍କ ପାଇଁ ଖୁବ୍ ଅଭୟପ୍ରଦ। କେବଳ ମଣିଷ କାହିଁକି, ପ୍ରାଣୀ ମାତ୍ରକେ ମାଆ କୋଳକୁ ଏକ ନିର୍ଭୟ ସ୍ଥାନ ଭାବରେ ବିଚାର କରନ୍ତି। ପିଲାଦିନେ କୁକୁର ଛୁଆଟିଏ, ବିଲେଇ ଛୁଆଟିଏ, କୁକୁଡ଼ା ଶାବକଟିଏ, ଏପରିକି ସିଂହ ଛୁଆଟିଏ ଯେତେବେଳେ ମାଆର ପାଖେପାଖେ ଥାଏ, ସେତେବେଳେ କିଏ ସେ ପାଖ ଦେଇ ଚାଲିଗଲେ ମା ତା ଆଡ଼କୁ ମାଡ଼ି ଆସେ। ଛୁଆଟି ଦେଖେ ମା ହେଉଛି ତାର ରକ୍ଷା କବଚ। ମା ପାଖରେ ଥିଲେ ତାର ଆଉ ଭୟ ନାହିଁ, ଚିନ୍ତା ନାହିଁ, ଦକ ନାହିଁ, ସେ ବେଶ୍ ଆରାମରେ ରହିବ। ଆମେ ମଣିଷମାନେ ସେମିତି ପିଲାବେଳେ କେଡ଼େ ସୁଖରେ ଆରାମରେ ଥାଉ ମା କୋଳରେ। ଆମକୁ ଲାଗେ ମା କୋଳରେ ସଂସାର ଯାକର ସୁଖ ଜମା ହୋଇଛି। ଛାତି ଉପରେ ଶୁଆଇ ମା ଯେତେବେଳେ ପିଠି ଥାପୁଡ଼େଇ ଦିଏ, ମନେ ହୁଏ ସବୁଠାରୁ ସୁଖକର ନିଦ ଆସୁଛି। କେତେ କୋମଳ ଲାଗେ ସେ ସ୍ପର୍ଶ, କେତେ ନିଶ୍ଚିନ୍ତ ଲାଗେ ସେ ସ୍ଥାନ। ପିଲାର ପ୍ରାଣ ତାର ନିଜ ପ୍ରାଣଠାରୁ ଅଧିକ ବୋଲି ବିଚାର କରେ ମା। ଏଭଳି ଭାବରେ ମା କହିଲେ ଏକ ନିର୍ଭୟ ଆରାମଦାୟକ ସ୍ଥାନ, ଏବଂ ମା ଥିଲେ ଆଉ କିଛି ଚିନ୍ତା ନାହିଁ ବୋଲି ଗୋଟିଏ ଭାବନା ଥାଏ ମନରେ ଆମ ସମସ୍ତଙ୍କର। କିନ୍ତୁ ଧୀରେ ଧୀରେ ଆମର ବୟସ ବଢ଼ିବା ସହିତ ଏ ପ୍ରକାର ଭାବନା ଦୂର ହୋଇଯାଏ। ମା କୋଳରୁ ଆମେ ଦୂରେଇ ଯାଉ, ସଂସାର ଭିତରେ ଆମେ ପଶୁ। ଧୀରେ ଧୀରେ କାମଜଞ୍ଜାଳ ବଢ଼େ, ବିଭିନ୍ନ କାରଣରୁ ମନ ଅଶାନ୍ତ ହୁଏ, ଭୟ ଆସେ। ଏତେବେଳକୁ ଆମେ ବୟସ୍କ ହୋଇଯାଇଥାଉ, ମା ବି ବୁଢ଼ୀ ହୋଇଯାଇଥାଏ, ମା କୋଳକୁ ଯିବାର ବୟସ ଆଉ ନଥାଏ। ସବୁ ପ୍ରକାର ଚିନ୍ତା ଏବଂ ଭୟରୁ ଅଚିନ୍ତା ଏବଂ ଅଭୟ ଦେବା ପାଇଁ ମାଆର ବି ଆଉ ବଳ ନଥାଏ। ସେଇ ମା ଥାଏ, କିନ୍ତୁ ସେ ଏଭଳି ଅବସ୍ଥାରେ ଥାଏ ଯେ ଆଉ ସାହାରା ଦେଇପାରେ ନାହିଁ। ଓଲଟି ସେଇ ମା ପୁଅର ଆଶ୍ରୟ ଲୋଡ଼େ। ଯେତେବେଳେ ମାଆର ଆଶ୍ରୟ ଆମକୁ ମିଳେ ନାହିଁ, ଆମକୁ ନାନା ଚିନ୍ତା ଆଉ ଭୟ ଗ୍ରାସ କରେ, ସେତେବେଳେ ମା ଆଡ଼କୁ ଚାହିଁଲେ ଆଶ୍ରୟ ଦେବା ପାଇଁ ମାଆର ସାମର୍ଥ୍ୟ ନଥାଏ। ଏହି ସମୟରେ ମଣିଷକୁ ଖୁବ୍ ଅସହାୟ ଲାଗେ। ଚାରିଆଡ଼େ ଆଖି ବୁଲେଇଲେ ଆଉ ଗୋଟିଏ ମା ଦିଶେ, ସେଇ ମା ହେଉଛନ୍ତି ବିଶ୍ୱଜନନୀ। ରକ୍ତ ମାଂସ ଦେହଧାରିଣୀ ମା ପାଖରୁ ଯାଇ ଆମେ ଗୋଟିଏ ମାତୃ ଚେତନାର ଆଶ୍ରୟ ନେଉ। ଏହି ଚେତନା ପାଖରେ ଯେତେବେଳେ ଆମେ ପହଞ୍ଚୁ, ଆମର ଅନୁଭବ ହୁଏ ଯେ ଆମକୁ ଜନ୍ମ କରିଥିବା ମା ସିନା ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ଆମକୁ ଆଶ୍ରୟ ଦେବା ପାଇଁ ଅସମର୍ଥ ହେଉଛି, କିନ୍ତୁ ଏଭଳି ଗୋଟିଏ ଚେତନା ଅଛି ଯାହାକୁ ମା ଜ୍ଞାନ କରି ତା ପାଖରେ ପହଞ୍ଚିଲେ ସିଏ ଏକ ପରମ ଆଶ୍ରୟ ଦେଇପାରିବ। ଆମର ସକଳ ଚିନ୍ତା ଆଉ ଭୟ ଦୂର ହୋଇଯିବ। ପିଲାଦିନେ ମା କୋଳରେ ଆମେ ଯେଉଁ ଶାନ୍ତି ଆରାମ ପାଉଥିଲେ, ସେଇଭଳି ଏକ ଶାନ୍ତି ଜୀବନସାରା ଲାଭ କରିପାରିବା ଏହି ବିଶ୍ୱଜନନୀ କୋଳରେ ଆଶ୍ରୟ ନେଇ। ସେଇଥିପାଇଁ ଆମେ ନିଜକୁ ପିଲା, ଅବୋଧ ଶିଶୁ ଜ୍ଞାନ କରିବାକୁ ହେବ। ଯେତେ ବୁଦ୍ଧି ଜ୍ଞାନ ସାମର୍ଥ୍ୟ ଥିଲେ ମଧ୍ୟ ଛୋଟ ଶିଶୁ ଭଳି ସେ ଚେତନାର କୋଳକୁ ଯିବାକୁ ହେବ। ତାହେଲେ ଆମକୁ ଜନ୍ମ କରିଥିବା ମାଆଟି ବୁଢ଼ି ହୋଇ ହୁଏତ ମରିଯାଇଥିବ, କିନ୍ତୁ ଆମ ପାଖରେ ସବୁବେଳେ ଆଉ ଗୋଟିଏ ମା ଥିବ, ଏବଂ ସେଇ ମାଆଟି ହେଉଛି ଗୋଟିଏ ଚେତନା। ସେଇ ଚେତନାକୁ ଚିହ୍ନି ତା ପାଖରେ ପହଞ୍ଚିଗଲେ ଆମେ ସବୁଦିନ ପାଇଁ ଅନୁଭବ କରିବା ମା କୋଳର ସୁଖ ଆଉ ମାଆର ଅଭୟ ଆଶ୍ରୟ, ଏବଂ ଏକ ଚିନ୍ତାମୁକ୍ତ ଅନୁଭବ। ମାଆକୁ ନେଇ ଯେତେ ପୂଜା ପାର୍ବଣ, ଆବାହନ, ସଂସ୍ଥାପନର ଯେତେ ପର୍ବ, ସେ ସବୁର ଭିତିରିଆ ଅର୍ଥ ହେଉଛି ଏହି ମାତୃଚେତନା ସହିତ ନିଜକୁ ଯୋଡ଼ିବା। କାରଣ ହେଉଛି ଜନ୍ମ କରିଥିବାର ମାଆର କୋଳ ସବୁକାଳେ ମିଳିବ ନାହିଁ, ମାଆ ବି ରହିବ ନାହିଁ, ଅଥଚ ଆମକୁ ଅଧିକ କାଳ ରହିବାକୁ ହେବ। ତେବେ କାହା ଆଶ୍ରୟରେ ରହିବା? ତେଣୁ ଲୌକିକ ମା

ଟି ଚାଲିଗଲା ପରେ କିମ୍ବା ଅସମର୍ଥ ହୋଇଗଲା ପରେ ଏଇ ମାତୃଚେତନାର ଆଶ୍ରୟ ନେଇଗଲେ ଜୀବନସାରା ଆମର ଅନୁଭବ ହେବ ଯେ ଆମର ମା ଅଛି ଏବଂ ସେ ଆମକୁ ସକଳ ବିପଦ ଆପଦରୁ ରକ୍ଷା କରିବାକୁ ଚାହିଁଛି। ଏଇଥିପାଇଁ ଆବଶ୍ୟକ ହେଉଛି ମା ଠାରୁ ମାତୃଚେତନା ଆଡ଼କୁ ଧୀରେ ଧୀରେ ଗତି କରିବା।

ଶୁଣୁଥିଲେ ଚେତନା ଚିନ୍ତନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ସଂଯୋଜନା ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଗୁରୁଜନମାନେ ବଣକୁ ଯିବା କଥା ଯୁଧିଷ୍ଠିର ଜାଣିନଥିବାରୁ ଉଆସରେ ସେମାନଙ୍କୁ ନ ଦେଖି ସଞ୍ଜୟଙ୍କୁ ପଚାରିଲେ। ସଞ୍ଜୟ ସେ କଥା କିଛି କହିପାରିଲେ ନାହିଁ। ଏତିକି ବେଳେ ଦେବର୍ଷି ନାରଦ ପହଞ୍ଚି ଧୃତରାଷ୍ଟ୍ର, ବିଦୁର ଓ ଗାନ୍ଧାରୀ ହିମାଳୟର ଋଷି ଆଶ୍ରମରେ ରହିଥିବା କଥା କହିଲେ। ଆଉ ପାଞ୍ଚ ଦିନ ପରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ପ୍ରାଣ ଛାଡ଼ିବେ ଆଉ ସେମାନଙ୍କ ଶୋକରେ କାତର ହୋଇ ବିଦୁର ତୀର୍ଥ କରିବାକୁ ଏଇ ବାଟେ ଆସିବେ। ଏ କଥା କହି ନାରଦ ତୁମ୍ବୁରୁ ସହିତ ବିଦାୟ ନେଲେ।

ଶୁଣୁଥିଲି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀ ପାଟଣା। ସମୟ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କରାଯାଉଛି। ଧୋପାରା ଉଡ଼େଇକରି ବିଶ୍ୱ ଶାନ୍ତିର ବାର୍ତ୍ତା ପ୍ରଚାର କରାଯାଉଛେ। ଅହିଂସା ଓ ଯୁଦ୍ଧନୁ ବିରତ ହୋଇକରି ଫି ଦେଶର ଲୋକଙ୍କର ଭିତରେ ଶାନ୍ତିର ବିଚାରଧାରାକେ ତହକାବା ଲାଗି ଜାତିସଂଘ ତରଫୁ ଏ ଦିବସକେ ବଛାଯାଇଛେ। ଖେଲ୍ ଇହାଦେ ଖାଲି ଗୋଟେ ପ୍ରତିଯୋଗିତା ଭିତରେ ସୀମିତ ନାଇଁ ରହିକରି ଗୋଟେ ସଫଲ କ୍ୟାରିୟର ମାଧ୍ୟମ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଓଡ଼ିଶା କ୍ରିକେଟ ଆସୋସିଏସନ ଓସିଏ ତରଫୁ ହୋଇଥିବା ଓଡ଼ିଶା ଟି ଟ୍ୱେଣ୍ଟି ଲିଗ୍ ସିଏମ୍ ଟ୍ରଫିର ଦୁଇ ନମ୍ବର ସଂସ୍କରଣକେ ଗଲାକାଲି ମୁଖ୍ୟମନ୍ତ୍ରୀ ବାରବାଟୀ ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍। ଟୁର୍ଣ୍ଣାମେଣ୍ଟଟି ଛଅଟା ଫ୍ରାଞ୍ଚାଇଜ୍ ଦଳ ସମ୍ବଲପୁର ୱାରିୟର୍ସ, ରାଉରକେଲା ସୁପରଷ୍ଟାର୍ସ, ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, କଟକ ପ୍ୟାନ୍ଥର୍ସ ଆର୍ କେନ୍ଦୁଝର ମାଇନର୍ସ ଭାଗ ନେଇଛନ୍। ଫି ଦଳଥି 16 ଜଣ ଖେଳାଳି ରହିଛନ୍। ଉଦ୍ଘାଟନୀ ମ୍ୟାଚ୍ କଟକ ପ୍ୟାନ୍ଥର୍ସ ଆର୍ ସମ୍ବଲପୁର ୱାରିୟର୍ସ ଭିତରେ ଖେଳାଯାଇଥିଲା, ଯେନ୍ଥି ସମ୍ବଲପୁର ୱାରିୟର୍ସ ଦଳ 20 ଓଭରଥି 8 ୱିକେଟ୍ ହରେଇକରି 193 ରନ୍ କରିକି ମ୍ୟାଚ୍ ଜିତିଥିଲା। ଏବେ 27 ତାରିଖ ତକ ହେବାରକେ ଥିବା ପ୍ରତିଯୋଗିତାଟି 17 ମ୍ୟାଚ୍ ଖେଳାଯିବା ଆଉ 29 ତାରିଖ ଦିନ ତାର ଫାଇନାଲ୍ ମ୍ୟାଚ୍ ଖେଳାଯିବା। ଲିଗ୍ର ବ୍ରାଣ୍ଡ ଆମ୍ବାସାଡର ଆଉ ଭାରତର ଆଘର କ୍ରିକେଟର ସୁରେଶ ରାଇନା ଆଉ ଦେବାଶିଷ ମହାନ୍ତି ଭିଲ୍ କାର୍ଯ୍ୟକ୍ରମଟି ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆର୍ତତ୍ରାଣ ହାଇସ୍କୁଲ ଖେଲପଡ଼ିଆଠାରେ ଖଡ଼ିଆଲ କ୍ରିକେଟ ଆଉ ସ୍ପୋର୍ଟସ୍ ଆସୋସିଏସନ ତରଫୁ 4 ନମ୍ବର ଫୁଟବଲ ମହାକୁମ୍ଭ ଗଲାକାଲି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଫୁଟବଲ ଖେଲ ଲାଗି ଇଲାକାନ ଚାହିଦା ବଢ଼ାବାର ସାଙ୍ଗେ ଫୁଟବଲ ଏକାଡେମୀ ତିଆର ଆଉ ଉନ୍ନତମାନର ଖେଳାଳି ପ୍ରସ୍ତୁତ କରିବାର ଉପରେ ଜୋର ଦେଇଛନ୍। ପ୍ରତିଯୋଗିତାଟି ଖଡ଼ିଆଲ ନିର୍ବାଚନ ମଣ୍ଡଳୀ 69 ଗ୍ରାମ ପଞ୍ଚାୟତରୁ 69 ଦଳ ସାମିଲ ହୋଇଥିଲେ। ଏହି ପ୍ରତିଯୋଗିତା ଆଇବା 9 ତାରିଖ ତକ ଚାଲବା। ପାଣିପାଗ ଉତ୍ତର ଆଣ୍ଡାମାନ ସାଗର ଆଉ ତାର ଆଖପାଖର ଇଲାକାନ ଗୋଟେ ଲଘୁଚାପ କ୍ଷେତ୍ର ହୋଇଛେ। ଏତାର ପ୍ରଭାବଟି ଏବେ 25 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜିଲ୍ଲାନ ଜବରନୁ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ମିଳିଛି। ଏବେ 24 ଘଣ୍ଟା ଭିତରେ 8 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ମାରିକରି ଅତି ଜବର ବର୍ଷା ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା ନୂଆପଡ଼ା କଳାହାଣ୍ଡି ସହିତ 10 ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ବିଲ୍ ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

0: आयोजनैः च अस्याः सांस्कृतिकवैभवस्य पुनरुद्धारः साक्ष्यसिद्धः अभवत् इति वार्ताः।
1: ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳ 7:00। ଶ୍ରୋତାବନ୍ଧୁ ଶୁଣି ରଖନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଚଳିତ ଅଧିବେଶନରେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ପ୍ରଚାର କରିବୁ 7:25। ସକାଳ 7:25ରେ 7:30

ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଚଳିତ ଅଧିବେଶନରେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ପ୍ରଚାର କରିବୁ ସକାଳ 7:25। ସକାଳ 7:30 ଶୁଣିପାରିବେ ଶ୍ରୀରାମଚରିତ ମାନସ। ଚାଷର କଥା ରହିଛି ସକାଳ 7:40। ସକାଳ 7:45 ପୁରାତନିକ୍ରମରେ ଶୁଣିବେ ଓଡ଼ିଶୀ। ଶିଳ୍ପୀମାନେ ହେଲେ ବାଳକୃଷ୍ଣ ଦାସ ଓ ବିଷ୍ଣୁପ୍ରିୟା ମହାନ୍ତି। ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରଚୟନ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:35 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଏନ୍ ଶ୍ରୀନିବାସ, ଅସୀମା ପଣ୍ଡା ଏବଂ ଅନ୍ତର ଚକ୍ରବର୍ତ୍ତୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ପୈଦେଶ ବିଳାସ ପ୍ରଚାର କରିବୁ ସକାଳ 8:45। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ସକାଳ 9:10। ସକାଳ 9:45 ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ହିନ୍ଦୀ କଥାଚିତ୍ରର ଗୀତ ରହିଛି ଦିନ 12:00 ଓ ଦିନ 2:45। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ମଧୁଛନ୍ଦ ପାଢ଼ୀ, ନିଶିଗନ୍ଧା ଶତପଥି ଏବଂ ଗୋପାଳକୃଷ୍ଣ ବେହେରା। ଚାଷର କଥା ରହିଛି ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କ୍ରମରେ ସାହିତ୍ୟାୟନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:06 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ ଆକାଶବାଣୀ କଟକ କେନ୍ଦ୍ରରୁ। ସମନ୍ୱିତ କାର୍ଯ୍ୟକ୍ରମ ୟୁବା ଶକ୍ତି ପ୍ରଚାର କରିବୁ ସନ୍ଧ୍ୟା 6:30 ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଶୁଣିବେ ବଲାଙ୍ଗୀର ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ଗୀତ ଗଜଲ କାର୍ଯ୍ୟକ୍ରମ ଶିଳ୍ପୀ ଅଦନାନ ସାମିଙ୍କ କଣ୍ଠରେ ଶୁଣିପାରିବେ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ଶଙ୍କର ପ୍ରସାଦ ଦତ୍ତ ଓ ନମିତାରାଣୀ ପଟ୍ଟନାୟକ। ରାତି 8:30 ସ୍ପୋର୍ଟସ୍ କେନ୍ ସ୍ପଟଲାଇଟ୍ ରାତି 9:15। ପବ୍ଲିକ୍ ସ୍ପିକ୍ ରାତି 9:30 ଓ 20ତମ ଏସିଆନ୍ ଗେମ୍ସ ଦୈନିକ ମୁଖ୍ୟାଂଶ ରାତି 10:00। କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ରରେ ଗୀତ ରହିଛି ରାତି 10:20। ରାତି 10:30 ଶୁଣିବେ ପଣ୍ଡିତ ଅଜୟ ମୋହନକରଙ୍କ ଶାସ୍ତ୍ରୀୟ ଗାୟନ। ଶ୍ରୋତାବନ୍ଧୁ, ଏଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଓ ଓଡ଼ିଆରେ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ 11:30 ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ସୁରୁଖୁରୁରେ ଗୃହ ପରିଚାଳନା ନେଇ ଉଭୟ ସରକାରୀ ଓ ବିରୋଧୀ ଦଳଙ୍କ ସହାୟତା ଲୋଡ଼ିବେ। ଅଧିବେଶନ ସମୟରେ 8 ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ 9 କାର୍ଯ୍ୟଦିବସ ରହିବ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଅପରାହ୍ନରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବେ। ରାଜ୍ୟରେ କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବା ନେଇ ସରକାର ସମସ୍ତ 314 ବ୍ଲକ୍ରେ 4124 କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ୍ ନିର୍ମାଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକ ବାରବାଟୀ ଷ୍ଟାଡିୟମ୍ରେ ଓଡ଼ିଶା T20 CM ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଗୋଠପାଟଣାଠାରେ ଏକ ହାଇଟେକ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ। ବାରବାଟୀ ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ନବୀକରଣ କରାଯାଇ ଏହାକୁ ଦେଶର ଶ୍ରେଷ୍ଠ କ୍ରୀଡ଼ାସ୍ଥଳୀରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଗତକାଲି ଉଦ୍ଘାଟନୀ ମ୍ୟାଚ୍ରେ ସମ୍ବଲପୁର ୱାରିୟର୍ସ କଟକ ପାନ୍ଥର୍ସକୁ 9 ପରାସ୍ତ କରିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 2,43,935 ଜଣ କିଶୋରୀଙ୍କୁ HPV ଟିକା ପ୍ରଦାନ କରାଯାଇଛି। ଗର୍ଭାଶୟ ଗ୍ରୀବା କର୍କଟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟର 82.5% ଟିକାକରଣ ହୋଇସାରିଛି। ଗଜପତି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ 21% ଅଧିକ ଟିକାକରଣ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ ପରେ ଗଭୀର ଅବପାତର ରୂପ ନେଇ ଆସନ୍ତା ବୁଧବାର ସୁଦ୍ଧା ଉତ୍ତରପ୍ରଦେଶ, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 24 ମଧ୍ୟରେ 8 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ 11 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ସମ୍ଭାବନା ରହିଛି। 24 ପାଇଁ ରାଜ୍ୟରେ କିଛି ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ, ତା ସହିତ ଆମର ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ସମ୍ଭାବ୍ୟ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନ ପଦଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିବା ସହ ବୈତରଣୀ ନଦୀ ଘାଟରେ ସାଗର ଆଳତୀ ସହ ସମ୍ପନ୍ନ ହୋଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 17 ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଭିଯାନ ଅଧୀନରେ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଛି। ମାଲକାନଗିରି ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ 1,139 କେନ୍ଦ୍ରରେ 50,647 ଜଣ ପରୀକ୍ଷା ଦେଇଛନ୍ତି। କଟକରେ ଗତକାଲି ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 430 ମୂର୍ତ୍ତି ବିସର୍ଜନ ହୋଇଥିବା କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭସାଣ ଅନୁଷ୍ଠିତ ହେବ। ବାର୍ଦ୍ଧକ୍ୟରେ ଦେଖାଦେଉଥିବା ସ୍ମୃତିକ୍ଷୟ ବା ଅଲଜାଇମର୍ସ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଅଲଜାଇମର୍ସ ଦିବସ ପାଳନ କରାଯାଉଛି। ଶୀଘ୍ର ଜାଣିଲେ ତ୍ୱରିତ ପଦକ୍ଷେପ ନେଇପାରିବେ, ଡିମେନ୍ସିଆର ଚିହ୍ନଟ ଅତ୍ୟନ୍ତ ଜରୁରୀ ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ଚିହ୍ନଟ ହୋଇଥିବା 88 ଅଧିକ ଡିମେନ୍ସିଆ ପୀଡ଼ିତ ରୋଗୀଙ୍କ ମଧ୍ୟରୁ ପ୍ରାୟ 70% ଅଲଜାଇମର୍ସ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ଚତୁର୍ଥ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 69ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଲଜାଇମର ରୋଗ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।
2: ଆଜି ସେପ୍ଟେମ୍ବର ମାସ 21 ତାରିଖ ଆଜିର ଦିନକୁ ସାରା ବିଶ୍ୱରେ ଆଲଜିମର୍ସ ଦିବସ ରୂପେ ପାଳନ କରାଯାଉଛି। ଆସନ୍ତୁ ଆଲୋଚନା କରିବା ଆଲଜିମର୍ସ ରୋଗ ବା ଡିମେନ୍ସିଆ ରୋଗ କ'ଣ। ବାର୍ଦ୍ଧକ୍ୟ ଅବସ୍ଥା ଆରମ୍ଭ ହେଲେ ମଣିଷର ମସ୍ତିଷ୍କରେ ଥିବା ସ୍ନାୟୁକୋଷର ଅବକ୍ଷୟ ଘଟିଥାଏ, ଯାହାର ପରବର୍ତ୍ତୀ ଅବସ୍ଥାରେ ଆଉ ପୁନର୍ଜନ୍ମ ହୋଇନଥାଏ। ଏହି ଅବକ୍ଷୟର ପ୍ରଭାବରେ ମଣିଷର ଭାବନା, କାମ କରିବାର ଶକ୍ତି, ସ୍ମରଣ ଶକ୍ତିର ମାତ୍ରା ଆସ୍ତେ ଆସ୍ତେ ହ୍ରାସ ପାଇ ମଣିଷ ନୀତିଦିନିଆ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଘଟିଥାଏ। ତେଣୁ ପ୍ରଥମେ ଏହି ରୋଗ ଆରମ୍ଭ ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ନିଜର ନୀତିଦିନିଆ କର୍ମଶୈଳୀରେ ଛୋଟ ଛୋଟ ଜିନିଷ ଭୁଲିବାକୁ ଲାଗେ। ଏହି ଭୁଲିଯିବା ସହିତ ନିଜର କଥା କହିବାର ଶୈଳୀରେ ପରିବର୍ତ୍ତନ, ଆଗରୁ ଚିହ୍ନିଥିବା ଦ୍ରବ୍ୟକୁ ଜାଣି ନପାରିବା, ପୂର୍ବରୁ ସ୍ୱୟଂ ସମ୍ପୂର୍ଣ୍ଣ ଭାବେ କରୁଥିବା ନିଜର ନିତ୍ୟକର୍ମକୁ ଠିକ୍ ଭାବେ ତୁଲାଇ ନପାରିବା, ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୋଟିଏ ସ୍ଥାନରେ ରଖି ଭୁଲିଯାଇ ଅନ୍ୟ ସ୍ଥାନରେ ଖୋଜିବା, ସମୟ ସମୟରେ ରହୁଥିବା ସ୍ଥାନକୁ ଜାଣି ନପାରିବା, ପୂର୍ବରୁ କରୁଥିବା କାର୍ଯ୍ୟରେ ଠିକ୍ ଭାବେ ସିଦ୍ଧାନ୍ତ ନେଇ ନପାରିବା, ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଭୁଲ ଜାଗାରେ ଥୋଇବା, ଚଲାବୁଲା କରିବାରେ ଅସୁବିଧା ହେବା ଇତ୍ୟାଦି ଲକ୍ଷଣ ଆରମ୍ଭ ହୋଇଥାଏ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ଆସ୍ତେ ଆସ୍ତେ ଆରମ୍ଭ ହୋଇ ବାର୍ଦ୍ଧକ୍ୟ ଅବସ୍ଥାରେ ମଣିଷର ବ୍ୟକ୍ତିତ୍ୱରେ ପରିବର୍ତ୍ତନ କରିଥାଏ। ଏହି ରୋଗ ଆରମ୍ଭ ହେଲେ ବ୍ୟକ୍ତିତ୍ୱର ପରିବର୍ତ୍ତନ ହେବା ସହିତ କାମ କରିବାର ଇଚ୍ଛା ନ ହେବା, ନିଜର ମନ ପରିବର୍ତ୍ତନ ହେବା ଯଥା ମାନସିକ ବିଷାଦ, ନିଦ୍ରାହୀନତା ଆଦି ମାନସିକ ରୋଗରେ ରୋଗୀ ଆକ୍ରାନ୍ତ ହୋଇଥାଏ। ଏହି ଲକ୍ଷଣମାନ ଆରମ୍ଭ ହେଲେ ଆମ ବ୍ୟକ୍ତି ଜଣଙ୍କୁ ଡିମେନ୍ସିଆ ବା ବୃଦ୍ଧିବଂଶ ରୋଗ ହୋଇଛି ବୋଲି କହିଥାଉ। ଭୁଲିଯିବା ବା ଛୋଟ ଛୋଟ କଥାକୁ ମନେ ରଖିବା ଏହି ରୋଗର ପ୍ରାଥମିକ ଲକ୍ଷଣ ହୋଇଥିବାରୁ ରୋଗ ଆରମ୍ଭ ହେଲେ ନିଜେ ରୋଗୀ ଏହି ଲକ୍ଷଣଗୁଡ଼ିକୁ ନେଇ ଡାକ୍ତରଙ୍କ ପାଖକୁ ଯାଇନଥାଏ। ତେଣୁ ଘରେ ରହୁଥିବା ପରିବାରର ସମ୍ପର୍କୀୟ ବ୍ୟକ୍ତିମାନେ ବୟସ୍କ ଲୋକମାନଙ୍କର ଏହି ଲକ୍ଷଣ ଦେଖିବା ମାତ୍ରେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଦରକାର। ଏହି ରୋଗ ସାଧାରଣ ଭାବେ ମଣିଷକୁ 60ରୁ 65 ବର୍ଷ ପରେ ଆକ୍ରାନ୍ତ କରିଥାଏ। ଏହି ରୋଗ ଚିକିତ୍ସାରେ ପରିବାରର ଭୂମିକା ଶତକଡ଼ା 70% ହୋଇଥିବା ବେଳେ ଡାକ୍ତରଙ୍କ ଭୂମିକା ଶତକଡ଼ା 20ରୁ 30% ହୋଇଥାଏ। ନିଜର ନୀତିଦିନିଆ ଜୀବନରେ କେତେକ ସାଧାରଣ ରୋଗକୁ ଯଥା ଉଚ୍ଚ ରକ୍ତଚାପ, ଡାଇବେଟିସ୍, ମେଦବୃଦ୍ଧି, ନିଶାଜନିତ ଶାରୀରିକ ତଥା ମାନସିକ ସମସ୍ୟା ଓ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିମାନେ ସାଧାରଣ ଭାବେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବୟସ ବଢ଼ିବା ମାତ୍ରେ ପ୍ରତ୍ୟେକ ବ୍ୟକ୍ତି ଯଦି ଏହିସବୁ ସମସ୍ୟାକୁ ନିରାକରଣ କରିପାରିବ ତେବେ ସେ 60ରୁ 70% କ୍ଷେତ୍ରରେ ଡିମେନ୍ସିଆ ରୋଗକୁ ପ୍ରତିରୋଧ କରିପାରିବ। ତେଣୁ 40ରୁ 45 ବର୍ଷ ପରେ କମ୍ ଶର୍କରା ଜାତୀୟ ଖାଦ୍ୟ ଖାଇବା, ମାସେ କିମ୍ବା 2 ମାସରେ ଥରେ ନିଜର ରକ୍ତଚାପକୁ ପରୀକ୍ଷା କରିବା, ଧୂମପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୂରରେ ରହିବା ଓ ପ୍ରତିଦିନ ଖାଲି ପେଟରେ 1.5ରୁ 1 ଘଣ୍ଟାଏ ଚାଲିବା କିମ୍ବା କିଛି ଶାରୀରିକ ପରିଶ୍ରମ କରିବା ଦ୍ୱାରା ଏହି ରୋଗ ଆରମ୍ଭ ହେବାର ସମୟକୁ ଆମେ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ କରିଦେଇପାରିବା। ଶାରୀରିକ ପରିଶ୍ରମ ଓ ସକାଳେ ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଏହି ରୋଗର ମାତ୍ରାକୁ ଅନେକାଂଶରେ କମାଇ ଦେଇଥାଏ। ପରିବାରର ଲୋକ ଡାକ୍ତରଙ୍କଠାରୁ ପରାମର୍ଶ ନେବା ପରେ ରୋଗୀକୁ ସବୁଦିନେ 2 ବେଳା ଚଲେଇବା, ରୋଗୀ ସହିତ ଖୁସିବାସି ହୋଇ କଥାବାର୍ତ୍ତା କରିବା, ରୋଗୀ ଭୁଲ କଲେ ତା ଉପରେ ନରାଗି ଭୁଲ ସୁଧାରି ନେବା, ରୋଗୀଟି ନିତ୍ୟକର୍ମ କଲାବେଳେ କିଛି ଜିନିଷ ଖୋଜି ନ ପାଇଲେ ତାକୁ ସାହାଯ୍ୟ କରିବା ଇତ୍ୟାଦି ଚିକିତ୍ସାର ମୁଖ୍ୟ ମାଧ୍ୟମ ହୋଇଥାଏ। ସାଧାରଣ ଭାବେ ଏହି ରୋଗରେ ଚଲାଚଲି କଲାବେଳେ ନିଜର ଭାରସାମ୍ୟ ଠିକ୍ ରହୁନଥିବାରୁ ରୋଗୀକୁ ସବୁଦିନେ ସକାଳେ ଓ ସନ୍ଧ୍ୟାବେଳେ 2 ଥର ବାହାରେ ରୋଗୀର ସାମର୍ଥ୍ୟ ଅନୁସାରେ ଚଲାଇବା ଦ୍ୱାରା ତା'ର ମାଂସପେଶୀ ଶକ୍ତ ହେବା ସହିତ ଶାରୀରିକ ଅକ୍ଷମତା ଦୂର ହୋଇଥାଏ। ରୋଗୀକୁ ସବୁବେଳେ ସୁଷମ ଓ ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ। ଘରେ ଥିବା ସମୟରେ କିଛି ନା କିଛି ଜିନିଷ ରୋଗୀ ସହିତ ଆଲୋଚନା କଲେ ରୋଗୀର ମନେ ରଖିବା ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଏହି ରୋଗ ଚିକିତ୍ସା ସହିତ ଅନ୍ୟାନ୍ୟ ରୋଗର ଚିକିତ୍ସା କଲେ ରୋଗର ମାତ୍ରା ଅନେକାଂଶରେ କମିଯାଇଥାଏ। ରୋଗୀକୁ ବିଭିନ୍ନ ସ୍ଥାନକୁ ନେଇ ବୁଲେଇବା, ଭିନ୍ନ ଭିନ୍ନ ଲୋକଙ୍କ ସହିତ ସାକ୍ଷାତ କରାଇ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା କଲେ ତା'ର ଜୀବନଧାରଣର ମାନରେ ଉନ୍ନତି ଘଟିଥାଏ। ସାଧାରଣ ଭାବେ ରୋଗୀକୁ ସବୁବେଳେ ତା'ର ନିଜର ପ୍ରିୟ ପରିଜନ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣନ୍ତି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଦିଅନ୍ତୁ, ଯାହାଦ୍ୱାରା ତା'ର ସ୍ମୃତିଶକ୍ତି ଆସ୍ତେ ଆସ୍ତେ ବୃଦ୍ଧି ପାଇଥାଏ। ରୋଗୀକୁ ସବୁବେଳେ ଗୀତ ଶୁଣିବା, ଖୁସି ଗପ କରିବା, ମଜା ମଜା କଥା କହିବା, ବାଦ୍ୟଯନ୍ତ୍ର ଶୁଣାଇବା ଇତ୍ୟାଦି କାର୍ଯ୍ୟ କଲେ ରୋଗୀର ମସ୍ତିଷ୍କରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ରୋଗୀର ରୋଗକୁ କିଛି ମାତ୍ରାରେ ଲାଘବ କରିଥାଏ।
1: ଆଲଜାଇମର ରୋଗ ସମ୍ପର୍କରେ କହିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଇରାନ ସମସ୍ୟାର ସମାଧାନ ନ କଲେ ବଡ଼ ଧରଣର ପଦକ୍ଷେପ ନିଆଯିବ କହିଲେ ଆମେରିକା ରାଷ୍ଟ୍ରପତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି 2 ରୌପ୍ୟ ପଦକ ହାସଲ କଲା ଭାରତ ଏବଂ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଆସନ୍ତା 3 ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3 ଗୁଜରାଟ ଗସ୍ତରେ ଯିବେ। କେବାଡ଼ିଆସ୍ଥିତ ଏକତାନଗରରେ ଅନୁଷ୍ଠିତ ହେବାକୁ ଥିବା 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ରାଷ୍ଟ୍ରପତି ଅଧ୍ୟକ୍ଷତା କରିବେ। ଆସନ୍ତା ବୁଧବାର ଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭଦୋଦରାସ୍ଥିତ ମହାରାଜ ସାୟାଜୀ ରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରାଠାରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ବିକଶିତ ଭାରତ ଲାଗି ଯୁବପିଢ଼ି ଶୀର୍ଷକ ଏକ ଅଭିଯାନ ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦୂର କରିବା ନିମନ୍ତେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି। ଗତକାଲି ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତା ଶୀର୍ଷକ 2 ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଜଳବାୟୁ ସମ୍ପର୍କିତ ବିପଦ ଗୁରୁତର ହେବାରେ ଲାଗିଛି। ପରିବେଶଜନିତ ବିପଦର ମୁକାବିଲା ପାଇଁ ସ୍ଥାନୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ସହଯୋଗ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: हाल के समय में हुई अनेक प्राकृतिक आपदाओं ने यह स्पष्ट किया है कि क्लाइमेट इम्पैक्ट्स को कम करने के लिए सशक्त क्लाइमेट एक्शन करना आवश्यक है। विश्व का वैज्ञानिक समुदाय चेतावनी दे रहे हैं कि क्लाइमेट रिस्क बहुत गंभीर हो चुका है। इनकी यथासंभव रोकथाम और सामना करने के लिए स्थानीय, क्षेत्रीय और वैश्विक सभी स्तर पर स्टेक होल्डर्स के बीच सक्रिय सहयोग की सुदृढ़ आवश्यकता है।
0: ରାଷ୍ଟ୍ରପତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଳ ଉପଲବ୍ଧତା, ଜୈବ ବିବିଧତା ଏବଂ ମୃତ୍ତିକା ସମ୍ବଳ ଉପରେ ଅଧିକ ପ୍ରଭାବ ପଡ଼ୁଥିବା କହିଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଆସନ୍ତା 26 ସକାଳ ସମୟରେ ନ୍ୟୁୟର୍କରେ ଏହି ଅଧିବେଶନରେ ଡକ୍ଟର ଜୟଶଙ୍କର ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ପିଏମ୍ କିଷାନ ଯୋଜନା କୃଷି ଓ କୃଷକଙ୍କ କଲ୍ୟାଣ ଦିଗରେ ବରଦାନ ସାବ୍ୟସ୍ତ ହୋଇଛି। 2018 ଡିସେମ୍ବର 1 ଆରମ୍ଭ ହୋଇଥିବା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଜରିଆରେ ସରକାର କୃଷକମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷୁଦ୍ର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଅଧୀନରେ ପନିପରିବା ଚାଷଠାରୁ ଆରମ୍ଭ କରି ପଶୁପାଳନ ନିମନ୍ତେ ସହାୟତା ଯୋଗାଇ ଦେଉଛନ୍ତି। ଦେଶର 9,44,65,646 ଜଣ କୃଷକଙ୍କୁ ଗତ ଜୁନ୍ 20 ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ସ୍ୱରୂପ 18,880 ପ୍ରଦାନ କରିଛନ୍ତି। ଇତିମଧ୍ୟରେ ସରକାର ଏହି ଯୋଜନାର ଅବଧି 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଯୋଜନାରେ ମହିଳା କୃଷକମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ବର୍ଷକୁ 3 କିସ୍ତିରେ 6,000 ଲେଖାଏଁ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଯୁଦ୍ଧର ପରିଣତି ନେଇ ସେ ଚିନ୍ତା କରୁଛନ୍ତି ଏବଂ ଆଗାମୀ ଦିନରେ ବଡ଼ ଧରଣର ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି। ତେହେରାନ ମଧ୍ୟସ୍ଥି ଜରିଆରେ ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ୱାଶିଂଟନ୍କୁ କେତେକ ସର୍ତ୍ତ ସମ୍ପର୍କରେ ଅବଗତ କରାଇବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି। ଇରାନ ରାଷ୍ଟ୍ରପତି ମାସୁଦ୍ ପେଜେକ୍ସିଆନ୍ ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି

0: ନ୍ୟୁୟର୍କ ଯିବାର ସମ୍ଭାବନା ଥିବା ପୂର୍ବରୁ ଆମେରିକା ପକ୍ଷରୁ ଏଭଳି କୁହାଯାଇଛି। ଇରାନ୍ ରାଷ୍ଟ୍ରପତିଙ୍କ ସହ ଏକ ଉଚ୍ଚସ୍ତରୀୟ ଦଳ ନ୍ୟୁୟର୍କ ଗସ୍ତ କରିବା ଆଶା କରାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ଯଦି ଇରାନ୍ ପ୍ରଶାସନ ସଠିକ୍ ଢଙ୍ଗରେ ସମସ୍ୟାର ସମାଧାନ ନ କରେ ତେବେ ଖୁବ୍ ଶୀଘ୍ର ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଇରାନ୍ ପକ୍ଷରୁ କତାର ମାଧ୍ୟମରେ ଆମେରିକାକୁ 7 ସର୍ତ୍ତ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସର୍ତ୍ତଗୁଡ଼ିକରେ ଆମେରିକା ରାଜି ହେଲା ପରେ ଉଭୟ ଦେଶ ମଧ୍ୟରେ କୌଣସି ବୁଝାମଣା କରାଯିବ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି। ସାଉଦି ଆରବରେ ଥିବା ଦୂତାବାସ ଲାଗି ଆମେରିକା ସୁରକ୍ଷା ସତର୍କତା ଜାରି କରିଛି। ସାଉଦିରେ କାର୍ଯ୍ୟ କରୁଥିବା ଆମେରିକାର ସରକାରୀ କର୍ମଚାରୀମାନଙ୍କୁ ତାଇଫ୍ ଏବଂ ୟାନ୍ଗୁ ସହର ମଧ୍ୟକୁ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଲାଗି କୁହାଯାଇଛି। ସାଉଦି ଆରବରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ନିଜ ଦେଶର ନାଗରିକମାନଙ୍କୁ ସାଉଦି ଗସ୍ତରୁ ଦୂରେଇ ରହିବା ଲାଗି ଆମେରିକା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସମ୍ପର୍କରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସଶକ୍ତ କରାଯିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ପାଇଁ ବଜାର ସୃଷ୍ଟି କରିବା ସମ୍ପର୍କରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରୁଛୁ। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ମାଧ୍ୟମରେ ଦେଶର ପ୍ରତ୍ୟେକ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ଆର୍ଥିକ ପରିଚୟ ଦେବା ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। 2018 ମସିହା ଜାନୁଆରୀ 24 ତାରିଖରେ ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଦେଶର ବିଭିନ୍ନ ଜିଲ୍ଲାର ସ୍ଥାନୀୟ ଉତ୍ପାଦ ଓ ପାରମ୍ପରିକ ହସ୍ତଶିଳ୍ପର ବିକ୍ରୟ ଲାଗି ଅଧିକ ସୁଯୋଗ ମିଳିପାରିଛି। ଏହା ପୂର୍ବରୁ ବ୍ରାଣ୍ଡିଂ, ବଜାର ସୁବିଧା ଏବଂ ବ୍ୟାପକ ବଜାର ସଂଯୋଗ ମିଳିପାରୁନଥିବା ବେଳେ ସେଗୁଡ଼ିକର ମୂଲ୍ୟ କମ୍ ରହିବା ସହ ଉତ୍ପାଦନ କରୁଥିବା ଶିଳ୍ପୀ ଓ କାରିଗରମାନେ ମଧ୍ୟ ଅଧିକ ଆୟ କରିପାରୁନଥିଲେ। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଅଭିଯାନ ଅଧୀନରେ ପ୍ରତ୍ୟେକ ଜିଲ୍ଲା ନିଜର ସର୍ବୋତ୍ତମ ଏବଂ ସ୍ୱତନ୍ତ୍ର ଉତ୍ପାଦର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଉତ୍ପାଦଗୁଡ଼ିକର ବ୍ରାଣ୍ଡିଂ, GI ଟ୍ୟାଗ୍, ଇ କମର୍ସ ଏବଂ ରପ୍ତାନୀ ସୁବିଧା ମାଧ୍ୟମରେ ବଜାର ସମ୍ପ୍ରସାରଣ ମଧ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଅଭିଯାନ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା ଲାଗି ସରକାର ଲକ୍ଷ୍ୟ ସ୍ଥିର କରିଥିବା କହିଛନ୍ତି।
1: गांव की अर्थव्यवस्था में महिला उद्यमियों को आगे बढ़ाने के लिए, उनके लिए नई संभावनाएं बनाने के लिए हमारी सरकार निरंतर काम कर रही है। वन डिस्ट्रिक्ट वन प्रोडक्ट के माध्यम से हम हर जिले के लोकल उत्पादों को बड़े बाजारों तक पहुंचाने का प्रयास कर रहे हैं। इसका बहुत बड़ा लाभ विमेन सेल्फ हेल्प ग्रुप को भी हो रहा है।
0: ଏହି ଯୋଜନା ଅଧୀନରେ ଯେଉଁ ଜିଲ୍ଲାଗୁଡ଼ିକର ପୂର୍ବରୁ କୌଣସି ସ୍ୱତନ୍ତ୍ର ଆର୍ଥିକ ପରିଚୟ ନଥିଲା ସେଗୁଡ଼ିକ ନିଜସ୍ୱ ଉତ୍ପାଦ ମାଧ୍ୟମରେ ଏକ ନୂଆ ପରିଚୟ ହାସଲ କରୁଛନ୍ତି। ସ୍ଥାନୀୟ କାରିଗର ଓ କୃଷକମାନେ ନିଜ ଅଞ୍ଚଳରୁ ବାହାରକୁ ନ ଯାଇ ମଧ୍ୟ ବ୍ୟାପକ ବଜାର ସୁବିଧା ପାଇପାରୁଛନ୍ତି। ଫଳସ୍ୱରୂପ ପ୍ରତ୍ୟେକ ଜିଲ୍ଲା ଏକ ସ୍ୱତନ୍ତ୍ର ଆର୍ଥିକ ପରିଚୟ ସହ ନିଜସ୍ୱ ବଜାର ସୃଷ୍ଟି କରିବା ଦିଗରେ ଅଗ୍ରସର ହେଉଛନ୍ତି। ଜାପାନର ନଗୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ 2 ରୌପ୍ୟ ପଦକ ହାସଲ କରିଛି। ମହିଳା 10 ଏୟାର ରାଇଫଲ ଦଳୀୟ ପର୍ଯ୍ୟାୟରେ ଏଲାଭେନିଲ ଭାଲାରିଭାନ, ବିଦର୍ଶା ବିନୋଦ ଏବଂ ସୋନମ ମସ୍କର ରୌପ୍ୟ ପଦକ ଜିତିଥିବା ବେଳେ ବ୍ୟକ୍ତିଗତ ପର୍ଯ୍ୟାୟରେ ମଧ୍ୟ ଏଲାଭେନିଲ ରୌପ୍ୟ ପଦକ ହାସଲ କରିଛନ୍ତି। ମିଳିତ ମାର୍ଶାଲ ଆର୍ଟସରେ ସୁଚିକା ତରିଆଲ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେ ଆଜି 60 ବର୍ଗରେ ସେମିଫାଇନାଲରେ ସିଙ୍ଗାପୁରର ଖେଳାଳିଙ୍କୁ ସାମ୍ନା କରିବେ। ଅନ୍ୟପକ୍ଷରେ କ୍ରିକେଟରେ ଭାରତୀୟ ମହିଳା ଦଳ ଫାଇନାଲରେ ପ୍ରବେଶ କରିଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 114 ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଆସନ୍ତାକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2-3 ପର୍ଯ୍ୟନ୍ତ ଓଡ଼ିଶା ସମେତ ଉପକୂଳ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି। ବିଭାଗ ପକ୍ଷରୁ ଅନ୍ୟ 7 ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଆଜିଠାରୁ 3 ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଇରାନ୍ ସମସ୍ୟାର ସମାଧାନ ନ କଲେ ବଡ଼ ଧରଣର ପଦକ୍ଷେପ ନିଆଯିବ କହିଲେ ଆମେରିକା ରାଷ୍ଟ୍ରପତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି 2 ରୌପ୍ୟ ପଦକ ହାସଲ କଲା ଭାରତ ଏବଂ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ

0: ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନାରେ ପ୍ରଫୁଲ୍ଲ କୁମାର ମାଝୀ।

ଆମର ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଉପରେ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନଥାଉ। ବର୍ତ୍ତମାନ ତ ଆମେ ହ୍ୟାଣ୍ଡୱାଶର ଯୁଗରେ ପହଞ୍ଚିଯାଇଛୁ, ସେଥିପାଇଁ ଅନେକ ପରମ୍ପରା ଆମକୁ କୁସଂସ୍କାର ଭଳି ଲାଗୁଛି। ଯଦି ଘରକୁ କେହି ଅତିଥି ଆସୁଛନ୍ତି, ତାଙ୍କୁ ଗୋଡ଼ୁଏ ପାଣି ଦେବା, ମଶାଣିରୁ ଆସି ଗାଧୋଇ ପାଧୋଇ ଘରକୁ ଫେରିବା, ଗୋବରରେ ଲିପାପୋଛା କରିବା ଆମକୁ ପୁରୁଣା କାଳିଆ କୁସଂସ୍କାର ଭଳିଆ ଲାଗେ। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ଏହା ବିଜ୍ଞାନସମ୍ମତ। ଅନୁଧ୍ୟାନରୁ ଜଣାପଡ଼ିଛି ଗୋବର କୀଟାଣୁନାଶକ ଏବଂ ଏହାର ଗନ୍ଧରେ କୀଟପତଙ୍ଗ ସବୁ ଦୂରେଇ ରହନ୍ତି। ଯେହେତୁ ଅତିଥି ବାହାରୁ ଆସୁଛନ୍ତି, ହାତ ପାଦ ଧୋଇଲେ ଏବଂ ମଶାଣିରୁ ଆସୁଥିବାରୁ ଗାଧୋଇଲେ ବାହାରର ଜୀବାଣୁ ମଇଳା ଆଦି ଘର ଭିତରକୁ ଆସିପାରିବ ନାହିଁ। ଏଥିପାଇଁ ଏସବୁ ପରମ୍ପରା ଆଗରୁ ରହିଆସିଛି, ବର୍ତ୍ତମାନ ଏହାକୁ କେବଳ ଦୋହରାଯାଉଛି। ଆମର ରକ୍ଷଣଶୀଳ ଏବଂ ପାରମ୍ପରିକ ପରିବାରରେ ଆମେ ଆଉ ଏକ କଥା ଲକ୍ଷ୍ୟ କରିପାରିବା, ମହିଳାମାନଙ୍କ ବାଇଛ କରିବା। ବର୍ତ୍ତମାନର ପିଢ଼ି ଏହାକୁ ପୁରୁଣା କାଳିଆ କହିପାରନ୍ତି, କିନ୍ତୁ ଏହା ମଧ୍ୟ ବିଜ୍ଞାନସମ୍ମତ। ପାଇଖାନାରୁ ଆସିବା ପରେ କପଡ଼ା ବଦଳାଇବା, ଶୌଚ ପରେ ଧୁଆଧୋଇ ନହେବା ପର୍ଯ୍ୟନ୍ତ ଛୁଆଁଚି ହେବା ଆଦି ଆମର ପୂର୍ବପୁରୁଷମାନେ ସ୍ୱଚ୍ଛତା ଉପରେ କେତେ ଗୁରୁତ୍ୱ ଦେଉଥିଲେ ତାହାର ଜ୍ୱଳନ୍ତ ନିଦର୍ଶନ। ଆଜି ଆମେ କିଛି ନୂଆ କଥା କହୁନାହୁଁ। ଆଗରୁ ହାତ ଧୋଇବା ପାଇଁ ଭଲ ମାଟିର ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଗ୍ରାମାଞ୍ଚଳରେ ଚିଟିକା ମାଟି ବା ଉତ୍ତର ଭାରତରେ ମୁଲତାନୀ ମାଟିର ବ୍ୟବହାର କରାଯାଉଛି। କେବଳ ସାମଗ୍ରୀ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଆମେ ଶ୍ୟାମ୍ପୁ, ସାବୁନ ଏବଂ ହ୍ୟାଣ୍ଡୱାଶର ବ୍ୟବହାର କରୁଛୁ। ପରମ୍ପରା ଯାହା ଥିଲା ତାହା ରହିଛି, କେବଳ ସୁବିଧା ସୁଯୋଗ ବୃଦ୍ଧି ପାଇଛି। ଶୌଚ ହେବା ପରେ ମାଟି ଖୋଜିବାକୁ ପଡ଼ୁନାହିଁ, ପାଖରେ ସାବୁନ ଅଛି, ହ୍ୟାଣ୍ଡୱାଶ ଅଛି। ଆମର ଏକ ସ୍ୱଚ୍ଛ ଜୀବନ ଅତିବାହିତ କରିବାରେ ଆଉ ପ୍ରତିବନ୍ଧକ ନାହିଁ। ବର୍ତ୍ତମାନ ତ ଡାକ୍ତରମାନେ କହୁଛନ୍ତି ଖାଇବା ଆଗରୁ ସାବୁନରେ ହାତ ଧୋଇଲେ ଅର୍ଦ୍ଧେକ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା। ହାତ ଧୋଇବାରେ ଅସୁବିଧା କ'ଣ? କେବଳ ଆମକୁ ସଚେତନ ହେବାର ଅଛି। ସାବୁନ ତ ଆଜିକାଲି ସବୁ ସ୍ଥାନରେ ମିଳିପାରୁଛି। ତେବେ ଆସନ୍ତୁ ପରମ୍ପରାକୁ ସମ୍ମାନ କରିବା, ସଚେତନ ହେବା ଏବଂ ଏକ ସ୍ୱଚ୍ଛ ଜୀବନ ଜୀଇଁବା।

ଶ୍ରୋତାବନ୍ଧୁ ଶୁଣୁଥିଲି ସ୍ୱଚ୍ଛ ଜୀବନ ଉପସ୍ଥାପନରେ ଥିଲେ ପ୍ରଫୁଲ୍ଲ କୁମାର ମାଝି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଚକି FM ମାଧ୍ୟମରେ ଶୁଣିପାରିବେ 100.3 ମେଗାହର୍ଟ୍ଜ ଓ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଭକ୍ତିରସ ଉପରେ ଆଧାରିତ ସଙ୍ଗୀତାତ୍ମକ ଧାରାବାହିକ ଶ୍ରୀରାମଚରିତ ମାନସ।

0: ଶୁଣୁଥିଲେ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚାଷର କଥା, ଉପସ୍ଥାପନାରେ ପ୍ରଣତି ମିଶ୍ର।
1: ଆମର୍ ରାଜନେ ଋତୁ ଜାନିକରି ବାର ବାହିନୀର ଶାଗଡାଲ ପନିପରିବା ଚାଷ କରାଯାଏସି। ହେନ୍ତା ବି ଦେଖ୍ମା ବେଲେ ଆମର୍ ରାଜ୍ୟର ପାନପାଗକେ ଦେଖିକରି ଏକା ଚାଷ କରସନ୍ ଆମର୍ ଅଞ୍ଚଳର ଚାଷୀ ଭାଇ ଭଉଣୀମାନେ। ହେଲେ ବି ସବକର୍ ଭିତରେ ବେଶୀ କରି ଆମର ଅଞ୍ଚଳନେ ବାଇଗନ, ଭେଜରା, ଭେଣି, ଆଲୁ, ଉଇଲ, ମରିଚ, ପୁଟଲ, ମୂଲା, ବୁରବୁଟି କରିଥିସନ୍। ଇ ଚାଷ କଲା ବେଲ୍କେ ବାକି ଚାଷଠାନୁ ଅଏତକା ଯତ୍ନ ନେବାକେ ପଡ଼ିଥିସି। କାଁ କାଜେ କି ଠିକ୍ ହିପାସେ ଖାଦ ସାର ନେଇଦେଲେ ଗଛ ଠିକ୍ କରି ବଢ଼ି ନାଇଁପାରେ। ଆରୁ ଠିକ୍ କରି ବଢ଼ିଥିସି ବୋଲି ତ କୀରାମାନେ ଇ ଗଛ ଆଡ଼କେ ଘିଚି ହେଇକରି ଆସନ୍। ହେଲେ ଇ କୀରା ପତେଙ୍ଗା ମନ୍କେ ନେଇ ଡରି କରି ତାକେ କମାବାର୍ ଲାଗି ଠିକ୍ ସମୟାନେ ଓଷକୋଟ କରବାର୍ ଲାଗି ଜୁଟି ଯିବାର କଥା ନା। ଆମେ ଇ ସମୟାନେ ରାସାୟନିକ ଔଷଧ ବ୍ୟବହାର ନେଇ କରି କରି ଜୈବିକ ଔଷଧ ବ୍ୟବହାର କରିଦେଖମା, ନେଇ କମ୍ଲେ ତେନ୍କେ ବ୍ୟବହାର କର୍ମା। କାଁ କାଜେ କି ରାସାୟନିକ ଔଷଧ ପ୍ରଭାବ ପରିବେଶକେ ଖୁବ୍ ନୁକସାନ କରିଦେସି ଆର୍ ପନିପରିବା ମନ୍କେ ବି ଭୀଷଣ ଖଣେକ୍ ଖଣେକ୍ ପଲାସି, ଯେନ୍ଟା ମାନେ ଆମେ ଖାଇଲେ ଆମ ଦେହପାଗ ବି ଖରାପ ହେଇଯାଏସି। ତ ଏବେ ଆମେ ଜୈବ ନିୟନ୍ତ୍ରଣ ବେଲେ କାଣା ଜାନ୍ମା। ଆମର୍ ଚାରାଡ଼େ ଥିବାର୍ ଶିକାରୀ କୀରା ପତେଙ୍ଗା, ପରଜୀବ ଆରୁ ରୋଗ କରାଉଥିବାର୍ ଜୀବାଣୁ ମନ୍କେ ବ୍ୟବହାର କରି କରି ରୋଗ ପୋକେ କମାବାର୍ଟାକେ ଜୈବିକ ନିୟନ୍ତ୍ରଣ ବୋଲିକରି କହେସନ୍। ଇ ଉପେ ହେଲା କମ୍ ଖର୍ଚ୍ଚାନେ ଖୁବ୍ ଦିନ ତକ୍ ଆରୁ ଠିକ୍ ଫଲ୍ ମିଲ୍ବାର ଉପେ। ଉପକାରୀ ଜୀବମାନ୍କେ ଗୋଟେ ଜାଗାନୁ ଆର୍ ଗୋଟେ ଜାଗାକେ ନେଇକରି ବ୍ୟବହାର କର୍ବାର୍ଟା, ସେମାନଙ୍କର ସଂଖ୍ୟା ବଢ଼ାବାର୍ଟା ଇ ପଦ୍ଧତି ଭିତରେ ଯାଉଛେ। ପ୍ରଥମ କଥା ହଉଛେ ଆମ୍କେ ଆଗ ଚିହ୍ନବାକେ ପଡ଼୍ବା ଯେ କେନ୍ଟା ଉପକାରୀ ଆରୁ କେନ୍ଟା ଅପକାରୀ ଜୀବାଣୁ। ଏବେ ଆମେ ଜାନ୍ମା ଶିକାରୀ ଜୀବମାନଙ୍କର ବିଷୟନେ। ଇମାନଙ୍କର ଭିତରେ ଯାଉଛନ୍ ପଶୁପକ୍ଷୀ, ତେଣୁକୁ ବ୍ୟାଙ୍ଗ, ବେନୁଆ, ମକରା। ହେଥିଲାଗି କ୍ଷେତେନେ କେତେ ବଉଁଶ ଚେରେ ମନକର ବସବାର ବ୍ୟବସ୍ଥା କରିଦେଲେ ସେମାନେ ଫସଲକେ ନୁକସାନ କରୁଥିବାର ଖୁବ୍ ଗୁଡ଼ା କୀରା ପତେଙ୍ଗା ଖାଇ ପକାବେ ବେଲେ ତାର ଆପେ ଆପେ କୀରାମାନେ କମିଯିବେ। ହେଲେ ଗୋଟେ କଥା ମନେ ରଖବାକେ ପଡ଼୍ବା ଯେ ଇମାନେ ଫସଲର ପ୍ରଥମ ପ୍ରଥମ କୀରାମାନ୍କେ ଖାଇଦେସନ୍, ମାତ୍ର ଫଲ୍ ଧରିଲେ ପଚ୍କେ ଫଲ୍କେ ବି ସେମାନେ ନୁକସାନ କରିପକାସନ୍। ହେଲେ ଇଥିର୍ ଲାଗି ବୋଲି ଇମାନଙ୍କର ବସବାର ବ୍ୟବସ୍ଥା ଖାଲି ଫସଲର ପ୍ରଥମ ପ୍ରଥମ କର୍ମା, ପଚ୍କେ ତାକେ କାଢ଼ି ଦେମା ବେଲେ ହେବା। ଗବେଷଣାନୁ ଜଣାପଡ଼ିଛେ ଯେ ଇ ଶିକାରୀ କୀରାମାନଙ୍କର ଭିତରେ ଯାଉଛନ୍ ଲେଡ଼ି ବାର୍ଡ ବିଟଲ, ଯେନ୍ଟାକେ ଇନ୍ଦ୍ରଗୋପୀ ଭୃଙ୍ଗ ବୋଲି କହେସନ୍। ଇତାକେ ଛାଡ଼ିଦେଲେ କ୍ରାସୋପର୍ଲା କାର୍ନିଆ, ଯେନ୍ଟାକି ଶାଗୁଆ ରଙ୍ଗର କୀରା, ଇମାନେ ଅଲଗା ପରିବାରେ ଲାଗୁଥିବାର ଅଲଗ ଅଲଗ କୀରାମାନ୍କେ, ଯେମିତିକି ଯୋଉ କୀରା, ଦହିଆ କୀରା, କାତି କୀରା, ଧଳା ମାଛି ଆରୁ ଅଲଗା ପ୍ରଜାପତି ଜାତିର କୀରାମାନ୍କେ ମାରିଦେସନ୍। ଇମାନ୍କେ ଏକର ପିଛା 500 ଲେଖା ଇନ୍ଦ୍ରଗୋପୀ ଭୃଙ୍ଗ କୀରା ଆରୁ କ୍ରାସୋପର୍ଲା କାର୍ନିଆ ଏକର ପିଛା 20,000 ହିପାସେ ପ୍ରଥମ ଲାର୍ଭା କୀରାକେ, ଆରୁ ଯଦି ବଡ଼ ପ୍ରଜାପତି ହେଇଥିବା ବେଲେ 200 ଲେଖାକେ ଗୋଟେ ଏକର ଜମିନେ 2-3 ଛାଡ଼ିଲେ ଆମେ ଏଇ କୀରାମାନଙ୍କ ଠାନୁ ଫସଲକେ ବଞ୍ଚେଇ ପାର୍ମା। ଆର୍ ଗୋଟେ ବି ଉପକାରୀ କୀରା ଅଛେ ଯେନ୍ଟାକେ ପରାଶ୍ରୟ କୀଟ ବୋଲି କହେସନ୍। ଇମାନେ ଦେଖ୍ବାକେ ଅଲଗା ଅପକାରୀ କୀରାମାନଙ୍କ ଠାନୁ ଛୋଟ ଛୋଟ ଆରୁ ସେମାନଙ୍କର ଅଣ୍ଡା, ପିଲ୍ ଆରୁ ଖୋସା ଅବସ୍ଥାନେ ସେ କ୍ଷତି କରାଉଥିବାର କୀରାମାନଙ୍କର ଦେହ ଭିତରକେ ସମିକରି ସେମାନଙ୍କର ଦେହି ମନକେ ପୁଲପୁଲା କରିଦେସନ୍। ଟ୍ରାଇକୋଗ୍ରାମା ଚେଲୋନିସ୍, କୋପିଡ଼ୋସୋମ ଚେଲୋନିସ୍, ଗାନେଟୋସେରସ୍ ଆଦି ପରାଶ୍ରୟ କୀରାମାନଙ୍କର ଅପକାରୀ ଅଣ୍ଡାମାନଙ୍କେ ନଷ୍ଟ କରିଦେସନ୍। ଟ୍ରାଇକୋଗ୍ରାମା ଜାତିର କୀରାମାନେ ପରିବା ଫସଲନେ ଲାଗୁଥିବାର ଆମେରିକୀୟ ବକ୍ରା କୀରା, ଯେନ୍ଟାକେ ହେଲିକୋ ଭର୍ପା ବୋଲି କହେସନ୍, ଅଲଗା ଅଲଗା ପତର୍ଖିଆ ଆରୁ ଫଲବିନ୍ଧା କୀରାର ଅଣ୍ଡାମାନ୍କେ ମାରିଦେସନ୍। ଏକର ପିଛା 20,000 ହିସାବନେ 10 ଥରେକ ଲେଖା ଏନ୍ତା କରି 4-6 ବାଗିର ଟ୍ରାଇକୋଗ୍ରାମା ଚିଲୋନିସ୍କେ ଦେମା ବେଲେ ବାଇଗନ୍ ଆରୁ ଭେଣିର ଫଲ୍ ଆରୁ କାଣ୍ଡବିନ୍ଧା କୀରାକେ କମେଇବାର ଲାଗି ଏମାନେ ସାହାଯ୍ୟ କରସନ୍। ଏବେ ଯେନ୍ ସବୁ ବିଷୟନେ ଜାଣିଲୁ ତାକେ ସୋର୍ କରି କରି କାମେ ଲଗାଲେ ହେବା।
0: ଶୁଣୁଥିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧ ବର୍ତ୍ତମାନ ପ୍ରଚାର କରୁଛୁ ପୁରାତନୀ କ୍ରମରେ କେତୋଟି ଓଡ଼ିଶୀ ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଗୀତ ରଚନା କବି ସୂର୍ଯ୍ୟ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ଗୀତିକାର ବନମାଳୀଙ୍କ ଗୀତ ରଚନାରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ବିଷ୍ଣୁପ୍ରିୟା ମହାନ୍ତି।

ଏଇ ଗୀତଟି ଶୁଣୁଥିଲି କବି ସୂର୍ଯ୍ୟଙ୍କ ଗୀତ ରଚନାରୁ କଣ୍ଠଦାନ କରିଥିଲି ବାଳକୃଷ୍ଣ ଦାସ। ଶେଷ ହେଲା ଓଡ଼ିଶୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ସମୟ ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣରେ ରିଲେ କରି ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ଶୁଣିପାରିବେ ଏଣ୍ଟରପ୍ରାଇଜ୍ ଇନ୍କ୍ୟୁବେସନ୍ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତା ବନ୍ଧୁ, ଏଇ ଗୀତଟି ଶୁଣୁଥିଲି ଅନ୍ତର ଚକ୍ରବର୍ତ୍ତୀଙ୍କ କଣ୍ଠରେ। ଗୀତ ରଚନା ନିମାଇ ଚରଣ ଦାସ, ସଙ୍ଗୀତ ସଂଯୋଜନା ମୋହିତ ଚକ୍ରବର୍ତ୍ତୀ। ଶେଷ ହେଲା ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସ, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ବାଟରେ ଥିବା ଛଦ୍ମବେଶୀ ସନ୍ନ୍ୟାସୀର କଥାରେ ହନୁମାନ ବିଶ୍ରାମ କରି ସରସିରେ ରସିତ ହେବାରୁ, ଅର୍ଥାତ୍ ସେ ପୁଷ୍କରିଣୀରେ ମନ ଖୁସିରେ ସ୍ନାନ କରିବାରୁ, ନକ୍ର ବା କୁମ୍ଭୀର ତାଙ୍କ ପୟର ବା ପାଦ ଧୋଇଲା। ପୟରେ ବା ପାଣିରେ ବୁଡ଼ି ଚପଳେ ବା ଖୁବ୍ ଶୀଘ୍ର ତାକୁ କୂଳକୁ ଆଣି ଚିରିଦେବାରୁ ସେ ରୁଚିରବତୀ ଯୁବତୀ ବା ସୁନ୍ଦର ଯୁବତୀ ରୂପ ହୋଇଗଲା। କହିଲା, ଏଭଳି କୁମ୍ଭୀର ରୂପ ଧରି ବ୍ରହ୍ମାଙ୍କୁ ଡରାଇଥିଲେ ତୁମ୍ଭେ ନିଶ୍ଚୟ ବିଷ୍ଣୁଙ୍କର ପରିଚାରକ ବା ସେବକ। ଆଜି ମୋର ତାରକ ହୋଇ ସାପରୁ ମୁକ୍ତ କଲ। ଏ ଭଣ୍ଡ ତପସ୍ୱୀ ରାବଣର ସେବକ, ୟାକୁ ମାର। ବିଧିରେ ବା ଏହା ଜାଣିବା ପରେ ହନୁମାନ ମାୟାବୀର ବଧଶାଳୀ ହେଲେ ଓ ବିଧି ବା ବିଧାତାରେ କେଳିଗୁତ୍ର ବା ଲୀଳା ପର୍ବତ ଗନ୍ଧମାର୍ଦ୍ଦନରେ ପହଞ୍ଚିଲେ। ସେଠି ବିଶଲ୍ୟ ଖୋଜିଲା ବେଳେ ରକ୍ଷକ ବିଦ୍ୟାଧର ଗନ୍ଧର୍ବ ତାଙ୍କୁ ଶଲ୍ୟପଶୁ ବା ସରଯୁକ୍ତ ଝିଙ୍କ ଭାବି ତାଙ୍କୁ ସର ମାରିଲା। ହନୁମାନ ମୁଥ ମାରି ପର୍ବତର ଶତଯୋଜନ ଭାଙ୍ଗିଲେ ଓ ରକ୍ଷକଙ୍କୁ ମାରିଲେ। ବାସୁକି ଶିରରେ ପୃଥିବୀ ବହିବା ଭଳି ସେ ପର୍ବତକୁ ମଥାରେ ଧରି ଆକାଶରେ ଆସିଲେ। ଏ ବଡ଼ ଯୋଦ୍ଧା ଭ୍ରମରେ ଅଯୋଧ୍ୟା ଉପରେ ଗମନ କଲାବେଳେ ନିଶାରେ ଭ୍ରମେ ବା ରାତ୍ରିକାଳରେ ଭ୍ରମଣ କରୁଥିଲେ ଭରତ। ହନୁକୁ ବାଟୁଳି ମାରିଲେ, ବିଶେଷ ଆଘାତରେ ଖସିପଡ଼ି ଅଳ୍ପ ମୂର୍ଚ୍ଛା ଗଲେ। ସଙ୍ଗେ ସଙ୍ଗେ ଚେତା ପାଇ ଉଠି ପର୍ବତକୁ ମୁଣ୍ଡରେ ଧରି ପୋଛା କଲେ, ରାତ୍ରି ଆଉ କେତେ ଅଛି, କାହିଁକି ତରତର ହେଉଛ, ବିଷୟ କ'ଣ? ଭରତ ପଚାରିବାରୁ ମାରୁତି କହିଲେ, ଲଙ୍କାରେ ରାବଣ ସହ ରାମ ଲକ୍ଷ୍ମଣ ବାଦ ହେଲା। କେଉଁ ରାମ, ପରଶୁରାମ ନା ମୃଗ ନା ସୁନ୍ଦର ପୁରୁଷ? ହନୁ କହିଲେ, ସେ ଦାଶରଥି ରାମ। ଆଶ୍ଚର୍ଯ୍ୟ ହେଲେ ଭରତ, ହରି ବା ସିଂହର ବଲ୍ଲଭୀକୁ ଶୃଗାଳ ନେଲା, ଗଣ୍ଡା ଦେହକୁ ତୃଣ ଭେଦିଲା? ହନୁ କହିଲେ, ବାରିଧିରେ ବା ସମୁଦ୍ରରେ ସୀତା ଗୁପ୍ତ ହୋଇଛନ୍ତି, ମନ୍ଥନ ହେଲେ ପ୍ରକାଶ ହେବେ। ମନ୍ଦାର ରୂପୀ ଲକ୍ଷ୍ମଣକୁ ଶକ୍ତି ରୂପ ଐରାବତ ଦନ୍ତ ପ୍ରହାର ହୋଇଛି।

ଶ୍ରୋତା ବନ୍ଧୁ, ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସ, ଆକାଶବାଣୀ ଭବାନୀ ପାଟଣା। ଶ୍ରୋତା ବନ୍ଧୁ, ଏଠି କହି ରଖିଛୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 9:10। ଏଥର ନେଇଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଆୱାର ପାଗଲ ଦିୱାନା ଚଳଚ୍ଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ଶିଳ୍ପୀ ସୋନୁ ନିଗମ ଏବଂ ଅନୁରାଧା ପଡ଼ୁଆଲ। ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ଅନ୍ନୁ ମଲ୍ଲିକ।

ଶେଷ ଗୀତଟି ଶୁଣନ୍ତୁ ରାଜ ଚଳଚ୍ଚିତ୍ରରୁ ଅରିଜିତ ସିଂଙ୍କ କଣ୍ଠରେ, ଗୀତ ରଚନା କୌସର ମନିର, ସଙ୍ଗୀତ ସଂଯୋଜନା ଜିତ୍ ଗାଙ୍ଗୁଲି।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀ ପାଟଣା ଶ୍ରୋତବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ନମସ୍କାର ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗୀ ଏଫ୍ଏମ୍ ଦ୍ୱାରା 100.3 ଏବଂ 100.3 ମେଗାହର୍ଟ୍ଜ୍ ଏବଂ ନ୍ୟୁସନ୍ ଇଆଇଆର୍ ଆପ୍ ମାଧ୍ୟମରେ। ଏଥର ନେଇ ଆସିଛୁ ସୁମଧୁର ଗୀତ ସ୍ଥାନୀୟ ଖବରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ଆଜିର ଅଧ୍ୟାୟକୁ ସୁସ୍ୱାଗତ। ଉପସ୍ଥାପନାରେ ଅଛି ମୁଁ ବନଶ୍ରୀ ଦାସ। କ୍ୟାଲେଣ୍ଡରର ପ୍ରତି ପୃଷ୍ଠାରେ ଲୁଚିକି ରହିଛି କିଛି କିଛି ସ୍ମୃତି, ବିତିଯାଇଥିବା ଅଭୁଲା ଦିନଗୁଡ଼ିକ, ଘଟିଯାଇଥିବା ଘଟଣାଗୁଡ଼ିକ ଓ ବର୍ତ୍ତମାନର ସ୍ଥିତି। ତେବେ କାର୍ଯ୍ୟକ୍ରମକୁ ଆଗେଇ ନେବା ପୂର୍ବରୁ ଆସନ୍ତୁ ଈଶ୍ୱରଙ୍କୁ ସ୍ମରଣ କରିନେବା।

ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପୀଠରେ ସ୍ଥିରୀକୃତ ଶୁଭଲଗ୍ନ ଅନୁଯାୟୀ ମାଙ୍କ ପାଖରେ ନବାନ୍ନ ଲାଗି କରାଯାଏ। ତାପରେ ସମସ୍ତ ଜନସାଧାରଣ ନିଜ ନିଜ ଘରେ ନୂଆଖାଇ ପାଳନ କରନ୍ତି। ଶୁକ୍ଳପକ୍ଷ ପଞ୍ଚମୀରେ କଳାହାଣ୍ଡିର ଅନେକ ଅଞ୍ଚଳରେ ନୂଆଖାଇ ପାଳନ କରିସାରିଛନ୍ତି। କଳାହାଣ୍ଡି ଜିଲ୍ଲା ଏବଂ ଭବାନୀପାଟଣା ଅଞ୍ଚଳରେ ନୂଆଖାଇ ପରମ୍ପରା ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ଦେଖିବାକୁ ମିଳେ। ପ୍ରଥମ ପର୍ଯ୍ୟାୟରେ ଭାଦ୍ରବ ଶୁକ୍ଳ ପ୍ରତିପଦା ଦିନ କିଛି ନିର୍ଦ୍ଦିଷ୍ଟ ଗ୍ରାମୀଣ ଅଞ୍ଚଳରେ ନୂଆଖାଇ ଆରମ୍ଭ ହୁଏ। ଦ୍ୱିତୀୟ ପର୍ଯ୍ୟାୟରେ ଭାଦ୍ରବ ଶୁକ୍ଳ ଦଶମୀ ଦିନ ଭବାନୀପାଟଣା, ଲାଞ୍ଜିଗଡ଼, ଜୟପାଟଣା, ଥୁଆମୁଲ, ରାମପୁର ଆଦି ସ୍ଥାନରେ ନୂଆଖାଇ ପାଳିତ ହୁଏ। ତୃତୀୟ ପର୍ଯ୍ୟାୟରେ ରାଜପରିବାରର ନବାନ୍ନ ପାଳିତ ହୁଏ। ଭବାନୀପାଟଣା ରାଜପ୍ରସାଦ ବା ରାଜପରିବାରରେ ନୂଆଖାଇ ଦଶହରା ସମୟରେ ହୋଇଥାଏ। ମହାସପ୍ତମୀ ବା ମହାଷ୍ଟମୀ ପରେ ପ୍ରସିଦ୍ଧ ଛତ୍ରଯାତ୍ରା ଶେଷ ହେବା ପରେ

ଏବଂ ମାଣିକେଶ୍ୱରୀ ମନ୍ଦିର ପରିସରରେ ଥିବା ବୁଢ଼ା ରଜାଙ୍କୁ ନବାନ୍ନ ଅର୍ପଣ କରାଯିବା ପରେ ରାଜପରିବାର ସଦସ୍ୟମାନେ ନୂଆଖାଇଥାନ୍ତି। ଭବାନୀପାଟଣା ନୂଆଖାଇ ଉତ୍ସବ କଳାହାଣ୍ଡିର ପ୍ରସିଦ୍ଧ ଘୁମୁରା ନୃତ୍ୟ ବିନା ଅସମ୍ପୂର୍ଣ୍ଣ। ନୂଆଖାଇ ଦିନ ଅର୍ଥାତ୍ ଆଜି ସକାଳେ ଘୁମୁରା କଳାକାରମାନେ ଆରାଧ୍ୟ ଦେବୀ ଓ ନିଜ ନିଜର ବାଦ୍ୟଯନ୍ତ୍ର ଯେମିତି ଘୁମୁରା ନିଶାନ ଆଦିକୁ ପୂଜା କରିଥାନ୍ତି। ମଧ୍ୟାହ୍ନ ପରେ ଏବଂ ସନ୍ଧ୍ୟା ସମୟରେ ପାରମ୍ପରିକ ପୋଷାକ ପିନ୍ଧି କଳାକାରମାନେ ରାସ୍ତାକୁ ଓହ୍ଲାଇ ଘୁମୁରାର ବୀର ରସଭରା ତାଳରେ ନୃତ୍ୟ ପ୍ରଦର୍ଶନ କରନ୍ତି, ଯାହା ସହରକୁ ଉତ୍ସବ ମୁଖର କରିଦିଏ। ସନ୍ଧ୍ୟା ସମୟରେ ପରିବାର ଏବଂ ସମାଜର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ କରନ୍ତି। ଏଥିରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି, ଯାହାକୁ ଆମେ ନୂଆଖାଇ ଜୁହାର କହିଥାଉ। ପରସ୍ପର ସହ ସମ୍ପର୍କ ବଜାୟ ରହୁ। କହିବାକୁ ଗଲେ ଭବାନୀପାଟଣାର ନୂଆଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ, ବରଂ ଏହା ମା ମାଣିକେଶ୍ୱରୀଙ୍କ ପ୍ରତି ଅପାର ଭକ୍ତି, ରାଜକୀୟ ପରମ୍ପରା ଏବଂ ଘୁମୁରା ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ। ଆହୁରି କିଛି କଥା ନିଶ୍ଚୟ ରଖିବି ନୂଆଖାଇ ପର୍ବର ଏହି ନୂଆଖାଇ ଭେଟଘାଟ ସମ୍ପର୍କରେ। ତେବେ ନେଇଯିବା ଏକ ସଙ୍ଗୀତମୟ ବିରତି।

ଶ୍ରୋତା ବନ୍ଧୁ, ନୂଆଖାଇ ବିଷୟରେ ଅନେକ କିଛି ଆପଣମାନେ ଜାଣିଛନ୍ତି। ଅନ୍ୟାନ୍ୟ ପର୍ବ ପରି ମଧ୍ୟ ଏକ ପର୍ବ, କିନ୍ତୁ ଏ ପର୍ବର ବିଶେଷତ୍ୱ ରହିଛି ଯେ ଆମକୁ ଜୀବନ ପ୍ରଦାନ କରୁଥିବା ବିଭିନ୍ନ ଖାଦ୍ୟ ମଧ୍ୟରେ ଅନ୍ନର ସ୍ଥାନ ସର୍ବାଗ୍ରେ ରହିଛି। ଅନ୍ନକୁ ବ୍ରହ୍ମ ବୋଲି ଶାସ୍ତ୍ରରେ କୁହାଯାଇଛି। ପ୍ରକୃତରେ ଅନନ୍ୟ ଉପହାର ହେଉଛି ଖାଦ୍ୟାନ୍ନ। ଅନ୍ୟ ଅର୍ଥରେ ଯେଉଁ ପ୍ରକୃତି ଆମକୁ ଅଯାଚିତ ଭାବରେ ଏତେ ଖାଦ୍ୟଶସ୍ୟ ଦେଇଛି, ତା'ର ଉପାସନା କରିବା, ପ୍ରକୃତିକୁ କୃତଜ୍ଞତା ଜଣାଇବାର ପର୍ବ ନୂଆଖାଇ। ତେବେ ଶ୍ରୋତାବନ୍ଧୁ, ବିଧିବଦ୍ଧ ଭାବରେ ନୂଆଖାଇ ସରିଗଲା ପରେ ନୂଆଖାଇ ଜୁହାର ଭେଟ ହୋଇଥାଏ, ଏହାର କ'ଣ ଆବଶ୍ୟକତା ରହିଛି? ନିଶ୍ଚିତ, ରାଗରୁଷା ମାନ ଅଭିମାନ ଭୁଲି ସାନମାନେ ବଡ଼ଙ୍କୁ ପ୍ରଣାମ କରନ୍ତି, ଗୋଡ଼ ଛୁଅନ୍ତି। ଜୁହାର ମଧ୍ୟରେ ଆତ୍ମୀୟତା ରହିଥାଏ, ଜୁହାର ଏକ ଜୁଟ କରିଥାଏ। ସମ୍ପର୍କକୁ ଦୃଢ଼ କରି ନୂଆଖାଇ ଜୁହାର କରିବା ପାଇଁ ଲୋକମାନେ ଘରକୁ ଘର, ପଡ଼ାକୁ ପଡ଼ା ବୁଲି ବୁଲି ଜୁହାର ଭେଟ ହୋଇଥାନ୍ତି। ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଚାଲି ଜ୍ୱାଇଁ ଶ୍ୱଶୁର ଘରକୁ ଯାଇଥାଏ। ସମ୍ପର୍କୀୟଙ୍କୁ ନୂଆଖାଇ ଜୁହାର ହୁଏ, ମାଲିକ ପାଖକୁ ମୁନିବ ଜୁହାର ପାଇଁ ଯାଇଥାଏ। ନୂଆଖାଇରେ ଝିଅ ଘର, ବନ୍ଧୁ ବାନ୍ଧବ, ମିତ, ମହାପ୍ରସାଦ, ମକର ସଙ୍ଗାତ ଘରମାନଙ୍କୁ ଯାଆନ୍ତି ନୂଆ ପୋଷାକ ଧରି, ଖଜା ମିଠା ଧରି। ଦୂର ଦୂରାନ୍ତକୁ ହ୍ୱାଟ୍ସଆପ୍ ମାଧ୍ୟମରେ କିମ୍ବା ଫୋନ୍ କରି ମଧ୍ୟ ଆଜିକାଲି ଏ ଜୁହାରର କାର୍ଯ୍ୟକ୍ରମ ଚାଲିଛି। ଚିନ୍ତା କରନ୍ତୁ, ଜୁହାର କେବଳ ସମ୍ମାନ ସୂଚକ ଅଭିବ୍ୟକ୍ତି ନୁହେଁ, ଏହା ଆତ୍ମସମର୍ପଣ, ଆତ୍ମସନ୍ତୋଷ ଓ ଆତ୍ମୀୟତାର ପୁଲକ ଆଣିଥାଏ। ନୂଆଖାଇ ଜୁହାର ମଧ୍ୟରେ ସହଯୋଗ, ସଦ୍ଭାବନା, ସମର୍ପଣ ଭାବନା ରହିଛି। ଶୁଣ, ଶତ୍ରୁକୁ ମଧ୍ୟ ମିତ୍ର କରିଦିଏ ଏହି ଦିନ ଜୁହାର ଭେଟ ଯୋଗୁଁ। ମୋ ତରଫରୁ ଆପଣ ସମସ୍ତଙ୍କୁ ନୂଆଖାଇର ଜୁହାର। ଶୁଣିନେବା ଆଉ ଏକ ସୁନ୍ଦର ମନଛୁଆଁ ଗୀତ।

କାର୍ଯ୍ୟକ୍ରମକୁ ପୁଣିଥରେ ସ୍ୱାଗତ। ମଣିଷର ଅସ୍ତିତ୍ୱ ସୁସ୍ଥ ବଞ୍ଚିବା ପାଇଁ ଏକ ମୌଳିକ ଆବଶ୍ୟକତା ହେଉଛି ଶାନ୍ତି। ବାହ୍ୟ ଜଗତର ଧନ ସମ୍ପତ୍ତି ପଦବୀ ଓ ସଫଳତା ଯେତେ ବଢ଼ିଲେ ମଧ୍ୟ ଯଦି ଅନ୍ତରରେ ଶାନ୍ତି ନାହିଁ ତେବେ ସବୁକିଛି ଅର୍ଥହୀନ। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ଆନ୍ତର୍ଜାତୀୟ ଶାନ୍ତି ଦିବସ। ଆଜିର ଏ ଦୌଡ଼ଧାପଡ଼ ପ୍ରତିଯୋଗିତା ଆଉ କୋଳାହଳ ଭରା ପୃଥିବୀରେ ଶାନ୍ତି ଶବ୍ଦଟି ଯେମିତି କେଉଁଠି ହଜିଯାଇଛି। ଆମେ ଭାବୁ ଶାନ୍ତି ବୋଧହୁଏ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ନ ହେବା ପାଇଁ ଆବଶ୍ୟକ, ତେଣୁ ଆଜିର ଦିବସଟି ପାଳନ ହେଉଛି। କିନ୍ତୁ ପ୍ରକୃତରେ ଶାନ୍ତି ଆରମ୍ଭ ହୁଏ ଆମ ନିଜ ଭିତରୁ। ମନରୁ ଅହଙ୍କାର ତିକ୍ତତାକୁ ବଜା ଦେଇ ରଖିବା ଯଦି ତେବେ ସବୁବେଳେ ସେ ଶାନ୍ତିରେ ଅଶାନ୍ତି ହିଁ ଘୁରି ବୁଲିବା। ତେବେ ଏସବୁକୁ ବିଦାୟ ଦେଇ ଯଦି ନିଜ ସହ ନିଜେ ସନ୍ତୁଷ୍ଟ ହୋଇ ରହିପାରିବା ତେବେ ହିଁ ସେ ଶାନ୍ତି ଘରକୁ, ସମାଜକୁ ଆଉ ପୃଥିବୀକୁ ବ୍ୟାପିବ। ଜୀବନରେ ମାନସିକ ସ୍ଥିରତା ଓ ସ୍ପଷ୍ଟ ଚିନ୍ତନ, ଶାରୀରିକ ସୁସ୍ଥତା, ସମ୍ପର୍କରେ ସୁରକ୍ଷା, ମଧୁରତା, ପ୍ରକୃତ ସୁଖ ଓ ଆତ୍ମସନ୍ତୋଷ, ଆଧ୍ୟାତ୍ମିକ ଉନ୍ନତି ଇତ୍ୟାଦି ଶାନ୍ତି ଥିଲେ ହିଁ ସମ୍ଭବ। ଶାନ୍ତି କେବେ ବାହାର ପରିସ୍ଥିତିକୁ ବଦଳାଇ ମିଳେ ନାହିଁ, ବରଂ ପ୍ରତିକୂଳ ପରିସ୍ଥିତିରେ ବି ନିଜ ଭିତରେ ସ୍ଥିରତାକୁ ବଜାୟ ରଖିବା ହିଁ ଶାନ୍ତି, ଜୀବନର ରହସ୍ୟ। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିବସକୁ ଆପଣଙ୍କୁ ଅଭିନନ୍ଦନ, ଯାହା ଯେପରି ଯେଉଁ ପ୍ରକାରରେ ଯେଉଁ ପରିସ୍ଥିତି ମଧ୍ୟ ଆସୁ ଆପଣ ସୁସ୍ଥ ରୁହନ୍ତୁ ଏବଂ ଶାନ୍ତିରେ ରୁହନ୍ତୁ। ଆସନ୍ତୁ ଟିକିଏ ମନକୁ ହାଲକା କରିନେବା ଓ ଶୁଣିନେବା ଆଉ ଏକ ମଧୁର ଗୀତ।

ଟାଉ ଜମା ହେବା ଯୋଗୁଁ ମସ୍ତିଷ୍କର ସ୍ନାୟୁ କୋଷ ଗୁଡ଼ିକୁ ନଷ୍ଟ କରିଦେଇଥାଏ। ଏହା ବ୍ୟତୀତ ବଂଶଗତ କାରଣ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ମସ୍ତିଷ୍କରେ ଆଘାତ ଲାଗିବା ଦ୍ୱାରା ମଧ୍ୟ ଏହି ରୋଗ ହେବାର ଆଶଙ୍କା ରହିଛି। ତେବେ ଶ୍ରୋତାବନ୍ଧୁ, କିଛି ସାବଧାନତା ଅବଲମ୍ବନ ମଧ୍ୟ କରିବାକୁ ହେବ। ଯେମିତି ଶାରୀରିକ ରୂପେ ସକ୍ରିୟ ରହିବା ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ମାନସିକ ସକ୍ରିୟତା ମଧ୍ୟ ଆବଶ୍ୟକ। ବେଳେବେଳେ ବହି ପଢ଼ିବା, ନୂଆ ଜିନିଷ ଶିଖିବା ଦ୍ୱାରା ମଧ୍ୟ ମସ୍ତିଷ୍କ କାର୍ଯ୍ୟକ୍ଷମ ରହେ। ଆଉ ସୁଷମ ଖାଦ୍ୟର ମଧ୍ୟ ବହୁତ ଜରୁରୀ। ଯଦି ଆପଣଙ୍କ ପରିବାରରେ କାହାର ଏଭଳି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଜଣେ ସ୍ନାୟୁ ରୋଗ ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ ଏବଂ ଆପଣଙ୍କର ସ୍ନେହ ଓ ସମୟର ମଧ୍ୟ ଆବଶ୍ୟକ ରହିଛି। ତେବେ ଶୁଣିନେବା ଆଉ କିଛି ଇତିହାସ ପୃଷ୍ଠାରୁ। ତେବେ ପ୍ରଥମେ ଶୁଣନ୍ତୁ ଏହି ସୁନ୍ଦର ଗୀତଟି।

ଶ୍ରୋତାବନ୍ଧୁ, ଇତିହାସ ପୃଷ୍ଠାରୁ କିଛି ଶୁଣନ୍ତୁ। 1883 ଆଜିର ଦିନରେ କ୍ରାନ୍ତିବୀର ମଦନଲାଲ ଧିଙ୍ଗ୍ରାଙ୍କ ଜନ୍ମ। ସେ ବ୍ରିଟିଶ ଶାସନ ବିରୋଧରେ ଲଣ୍ଡନରେ ସର୍ଦ୍ଦାର କର୍ଜନ ୱାଇଲିଙ୍କୁ ହତ୍ୟା କରି ସର୍ବକନିଷ୍ଠ ବୟସରେ ବଳିଦାନ ଦେଇଥିଲେ। ସାହିତ୍ୟ କ୍ଷେତ୍ରରେ ସେପରି ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ତିରୋଧାନ 1994 ଆଜିର ଦିନରେ ହୋଇଥିଲା। ସେ ଥିଲେ ପ୍ରସିଦ୍ଧ ଶିଶୁ ସାହିତ୍ୟିକ। ଠିକ୍ ସେହିପରି ଆଜିର ଦିନରେ ମାଲ୍ଟା, ବେଲିସ୍, ଆର୍ମେନିଆ ଏହି ଦେଶମାନଙ୍କର ସ୍ୱାଧୀନତା ଦିବସ ପାଳିତ ହୁଏ। ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ, ସ୍ଥାନୀୟ ଖବରରୁ କିଛି ଶୁଣି ନିଅନ୍ତୁ। ନର୍ଲା ରୋଡ଼ର ବହୁ ପ୍ରସିଦ୍ଧ ଶାରଦୀୟ ନବରାତ୍ରି ଦୁର୍ଗାପୂଜା ପାଇଁ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ପୂଜା ପରିଚାଳନା ପାଇଁ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀ ପଞ୍ଚାୟତ ଖଲିଆମୁଣ୍ଡା ଗ୍ରାମର ଜିନିତା ମାଝି ନାମକ ଜୈନିକ ଯୁବତୀ ନିଜ ପରିବାର ପୋଷଣ ପାଇଁ ସୁଦୂର ବାଙ୍ଗାଲୋରକୁ ହୋମ୍ ନର୍ସିଂ କରିବା ପାଇଁ ଯାଇଥିଲେ। ହେଲେ ଗତ ଅଗଷ୍ଟ 25 ତାରିଖରେ ନିଜର ବ୍ୟକ୍ତିଗତ କାମ ପାଇଁ ନିଜର ଏକ ସାଙ୍ଗ ସହିତ ସନ୍ଧ୍ୟାରି ରାସ୍ତାରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ପବିତ୍ର ତାଳନବମୀ ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ 139ତମ ଆବିର୍ଭାବ ତିଥିରେ ଜୁନାଗଡ଼ ସତ୍ସଙ୍ଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରୋତାବନ୍ଧୁ, ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ ସ୍ଥାନୀୟ ପାଣିପାଗ ଶୁଣନ୍ତୁ। କଳାହାଣ୍ଡି ଜିଲ୍ଲା ଆଖପାଖ ଅଞ୍ଚଳରେ ଆଜି ମୁଖ୍ୟତଃ ପାଗ ମେଘୁଆ ରହିବ ଏବଂ ବଜ୍ରପାତ ବର୍ଷାର ସମ୍ଭାବନା ରହିଛି। ତାପମାତ୍ରା ସର୍ବୋଚ୍ଚ ତାପମାତ୍ରା 31 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 24 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ରହିପାରେ। ବାୟୁରେ ଆର୍ଦ୍ରତା ଯୋଗୁଁ ଗରମର ପ୍ରଭାବ 34 ଡିଗ୍ରୀରୁ 36 ଡିଗ୍ରୀ ସେଲସିୟସ୍ ଭଳି ଅନୁଭୂତ ହେବ। ଦ୍ୱିପହର ଏବଂ ସଞ୍ଜ ଆଡ଼କୁ ଅଳ୍ପ କେଉଁ ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ି ଏବଂ ମଧ୍ୟମରୁ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ଶ୍ରୋତା ବନ୍ଧୁ, ସମୟ ଇସାରା କଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ହେବ। ତେବେ କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କ ମତାମତ ଅପେକ୍ଷାରେ ରହିଲୁ। ଆମ ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍କୋଡ଼୍ 766001। ଆମ ହ୍ୱାଟ୍ସଆପ୍ ନମ୍ବରଟି ଟିପି ରଖନ୍ତୁ 8895994143। ତେବେ କାର୍ଯ୍ୟକ୍ରମରୁ ଏଥର ବିଦାୟ ନେଲି। ଉପସ୍ଥାପନାରେ ଥିଲି ମୁଁ ବନଶ୍ରୀ ଦାସ। ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା, ଆକାଶବାଣୀ ଭବାନୀପାଟଣା। ସମୟ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣି ରଖନ୍ତୁ ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 12:00 ଏବଂ 2:45। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର, ମଧୁଛନ୍ଦା ପାଢ଼ୀ, ନିଶିଗନ୍ଧା ଶତପଥୀ ଏବଂ ଗୋପାଳକୃଷ୍ଣ ବେହେରା। ଚାଷର କଥା ରହିଛି 1:10। 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଏ ଥିଲା ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ପ୍ରଥମ ଅଧିବେଶନକୁ। ପୁଣି ଉପସ୍ଥିତ ହେବୁ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ 12:00। ସେତେବେଳେ ଯେ ବିଦାୟ ଦିଅନ୍ତୁ।

ପ୍ରଚାରକୁଲୁ ସିଆଇଇଟି ଦ୍ୱାରା ପ୍ରାୟୋଜିତ ଧାରାବାହିକ କାର୍ଯ୍ୟକ୍ରମ ଉମଙ୍ଗ ଶୁଣୁଥିଲେ ଏହାର 1376ତମ ଅଧ୍ୟାୟ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

ଜୁହାର, ଜେ ମା ମାଣିକେଶ୍ୱରୀ। ଯୁବପନ୍ଥୁ, ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି। ସାରା ପଶ୍ଚିମ ଓଡ଼ିଶା ଯେତେବେଳେ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ପାଳନ କରିଥାଏ, ଆମ କଳାହାଣ୍ଡି ଅଞ୍ଚଳର ଗଡ଼ଜାତ ସ୍ଥାନରେ ଭବାନୀପାଟଣା, ଲାଞ୍ଜିଗଡ଼, ଜୟପାଟଣା, ମଦନପୁର ରାମପୁର, କର୍ଲାପାଟ ଓ ମା ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୁଲ ରାମପୁରଠାରେ ଆଜି ଦିନରେ ନୂଆଖାଇ ପର୍ବ ପାଳିତ ହୁଏ। ମା ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ହେବା ପରେ ସାରା ଗଡ଼ଜାତ ଅଞ୍ଚଳର ପୁରପଲ୍ଲୀରେ ନୂଆଖାଇର ସେହି ମନୋରମ ଉତ୍ସବର ଆରମ୍ଭ ହୋଇଥାଏ। ଆଜିର ଏହି ନୂଆଖାଇ ପର୍ବର ନୂଆ ଅନ୍ନ ନବାନ୍ନ ଉତ୍ସବର ଆପଣ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସ୍ୱାଗତ କରୁଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଯୁବବନ୍ଧୁ, ଆଜିର ସନ୍ଧ୍ୟା ସାହିତ୍ୟପ୍ରେମୀ ଯୁବଶ୍ରୋତାଙ୍କ ସନ୍ଧ୍ୟା। ଏହି ସୋମବାର ସନ୍ଧ୍ୟାରେ ଆମେ କଥା ହେଇଥାଉ ଅନେକ କବି, ଗାଳ୍ପିକ ଓ ସାହିତ୍ୟିକଙ୍କ ସାଥିରେ, ଶୁଣିଥାଉ ତାଙ୍କ ମନରେ ଫୁଟି ଉଠିଥିବା ଅନେକ ସ୍ପନ୍ଦନ। ତେଣୁ ଆସନ୍ତୁ ନା ଆଉ ଡେରି ନକରି ଆରମ୍ଭ କରିବା ଆମର ଏହି ସାହିତ୍ୟ ପତ୍ର ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟାୟନ।

ଯୁବବନ୍ଧୁ ଟିକେ ଭାବିଲେ, କବି କିଏ? କବି କବି ସେହି ସାଧାରଣ ମଣିଷ ଯାହାର ଅସାଧାରଣ ଶବ୍ଦ ସବୁ ଲିପିବଦ୍ଧ ହୋଇ ରହିଯାଏ ଆମ ମାନସ ପଟ୍ଟରେ। ଶବ୍ଦ ଆଢ଼ୁଆଳରେ ଯିଏ ଲୁଚି ଛପି ଜାଗା କିଣିନିଏ ଆମ ମନ ଭିତରେ, ସିଏ ହିଁ ତ କବି। କବି ଜଣେ ସ୍ରଷ୍ଟା ଯାହାର ସୃଷ୍ଟି ଚିରନ୍ତନ, ଯିଏ ନିର୍ଜୀବ ବସ୍ତୁ ଦେହରେ ଭରିପାରି ଜୀବନ। ଆମ ଆଖିକୁ ସାଧାରଣ ଦିଶୁଥିବା ଏହି ଆମ ପ୍ରକୃତି, ବନଲତା, ଗଛତରୁ, ପାହାଡ଼ ପର୍ବତ, କବିଟିଏ ପାଇଁ ଜୀବନ୍ତ ସୌନ୍ଦର୍ଯ୍ୟର ଭରପୁର ଭଣ୍ଡାର। କବି କେବେ ବିପ୍ଳବୀ, କେବେ ଦୁଃଖୀ, କେବେ ପ୍ରେମିକ ତ କେବେ ପୁଣି ସୌନ୍ଦର୍ଯ୍ୟର ପୂଜକ। କେବେ ସେ ଭୋକିଲା ପେଟର ଭୋକ, ଆଉ ପୁଣି କେବେ ପାଲଟିଯାଏ ଉଚ୍ଚ ଅଟ୍ଟାଳିକାର ଐଶ୍ୱର୍ଯ୍ୟର ମାଲିକ। ପୁଣି କେବେ କବି ଶୁଖିଲା ଓଠରେ ଦେଇପାରେ ମେଞ୍ଚାଏ ହସ, ଆଉ କେବେ କବି ପ୍ରକୃତିସ୍ଥ ବାସ୍ତବର ମଣିଷ। କଥାରେ ଅଛି, ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା। ଯେମିତି ବନିତାଟିଏକୁ ଲତାଟିଏକୁ ଜୀବନରେ ବଢ଼ିବା ପାଇଁ, ବଞ୍ଚି ରହିବା ପାଇଁ ସାଥିଟିଏର ଆବଶ୍ୟକତା ପଡ଼ିଥାଏ, ସେମିତି କବିତାଟିଏକୁ ସୃଷ୍ଟି ହେବା ପାଇଁ, କବିତାକୁ ତା ପରିଚୟ ପାଇବା ପାଇଁ କବିର ଆବଶ୍ୟକତା ପଡ଼ିଥାଏ। କବି ଜଣେ ସୁନ୍ଦର ସ୍ରଷ୍ଟା ହୋଇଥାନ୍ତି, ହେଲେ ଜଣେ କବିର ପ୍ରକୃତ ପରିଚୟ ହୋଇଥାଏ ତାର କବିତା। କବିତାର ସରଳ ସୁନ୍ଦର ହୃଦୟସ୍ପର୍ଶୀ ଶବ୍ଦ ସବୁ ଯୋଡ଼ି ହୋଇ ଆମକୁ ଯୋଡ଼ି ଦିଅନ୍ତି ସମାଜର ବାସ୍ତବିକତା ସାଥିରେ। ଯେଉଁ ସାମାଜିକ ପ୍ରଥା ଚଳଣୀଗୁଡ଼ିକୁ ପ୍ରତିଦିନ ଆମେ ଦେଖୁ, ଆମ ଚାରିପଟରେ ଘଟୁଥାଏ କିନ୍ତୁ ଧ୍ୟାନରେ ଆସିନଥାଏ, ସେହି ସବୁ ସାଧାରଣ ଘଟଣା ଓ ସମସ୍ୟା ସରଳ ସୁନ୍ଦର ଶବ୍ଦ ସାଥିରେ କେତେ ମାର୍ମିକ ଢଙ୍ଗରେ ଆମ ପାଖରେ ପହଞ୍ଚାଇଥାନ୍ତି ଏହି କବିମାନେ। ସାହିତ୍ୟର, କବିତାର ଏହା ହିଁ ତ ଯାଦୁ। କେତେ ଚମତ୍କାର ଢଙ୍ଗରେ କେତେବେଳେ ଆମ ମନ ଭିତରେ ସୃଷ୍ଟି କରି କେତେ ବିପ୍ଳବ ତାହା ଜଣାପଡ଼େନି। ହଁ ଯୁବବନ୍ଧୁ, ଆଜିର ସନ୍ଧ୍ୟାରେ ଆମ ପାଖରେ ସେମିତି ଜଣେ କଲମଧାରୀ ବିପ୍ଳବୀ ଅଛନ୍ତି। ଆଗକୁ ଆମେ ତାଙ୍କ ସହିତ କଥା ହେବା, ତାଙ୍କ ସାକ୍ଷାତକାରଟି ଶୁଣିବା, ହେଲେ ତା ପୂର୍ବରୁ ଆଜିର ସନ୍ଧ୍ୟାର ଏହି ସୁନ୍ଦର ପରିବେଶକୁ ଉପଭୋଗ କରିବା ପାଇଁ ଶୁଣିନେବା ଏହି ସୁନ୍ଦର ଗୀତଟିଏ।

0: ଆସନ୍ତୁ ଏବେ ଶୁଣିବା ସାକ୍ଷାତକାର, ସେହି କଲମଧାରୀ ବିପ୍ଳବୀଙ୍କ କଥା, ସେହି ବାସ୍ତବିକ ସମାଜବାଦୀ ଯୁବକବିଙ୍କ ସହ କିଛି କଥା ହେବା, ଆଉ ଜାଣିବା ତାଙ୍କ ସାହିତ୍ୟ ଯାତ୍ରାର ଅନୁଭୂତି ସମ୍ପର୍କରେ। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କୁ ଆମ ଯୁବବାଣୀର ସାହିତ୍ୟାୟନ ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ଆଜିର ସାକ୍ଷାତକାରଟି ଆରମ୍ଭ କରିବା ପୂର୍ବରୁ ଆପଣ ନିଜର ପୁରା ପରିଚୟ ଆମ ଯୁବବନ୍ଧୁମାନଙ୍କୁ ଟିକେ ଜଣାଇ ଦିଅନ୍ତୁ।
1: ମୋ ନାଁ ଟିକେମଣି ବୁଧିଆ, ଗ୍ରାମ ରାଙ୍ଗସାପାଲି, ବ୍ଲକ ଗୁଲାମୁଣ୍ଡା, ଜିଲ୍ଲା କଳାହାଣ୍ଡି।
0: ଆପଣ ଆଜି ଆମ ସାହିତ୍ୟାୟନର ସନ୍ଧ୍ୟାରେ ଆସିଛନ୍ତି। ଯୁବ ଶ୍ରୋତା ସବୁ ଜାଣିସାରିଥିବେଣି ଯେ ଆପଣ ଜଣେ ସାହିତ୍ୟର ସାଧକ, ତେବେ ଆପଣ କୁହନ୍ତୁ ଆପଣ କେଉଁ ପ୍ରକାର କବିତା ବା ଗଳ୍ପ ବା ସାହିତ୍ୟର ସାଧନା କରନ୍ତି?
1: ମୁଁ ବିଶେଷ କରି କବିତା ଖାଲି ଲେଖିଥାଏ, ତାହା ବି ଅଳ୍ପ ଅଳ୍ପ, ଯାହା ମୁଁ ସମାଜରେ ଦେଖିଥାଏ, ଯାହା ଘଟଣା ବୋଲି ହେଉ ବା ଯାହା ମୋ ଜୀବନର ଚଲାପଥ ଯାହା ବି ଦେଖିଛି, ତାହା ବାସ୍ତବିକ ଚିତ୍ରକୁ କବିତାରେ ତାର ସ୍ଥାନ ଦେବାକୁ ପ୍ରୟାସ କରିଛି। ପ୍ରକୃତରେ ମୁଁ ଲେଖକ କବି ନୁହେଁ, ଜଣେ ସାଧାରଣ ବ୍ୟକ୍ତିଟିଏ। ମୁଁ ସାହିତ୍ୟକୁ ଭଲ ପାଇଥାଏ, ସେଥିଲାଗି ଏକ ସାହିତ୍ୟପ୍ରେମୀ ଭାବରେ ମୋର ଜୀବନର ଚଲାପଥରେ ଏ ସମାଜରେ ଯାହା ମୁଁ ଦେଖିଥାଏ, ଯାହା ଅନୁଭବ କରିଥାଏ, ତାହା ବେଳେବେଳେ ଅନେକ ଶବ୍ଦପୁଞ୍ଜଗୁଡ଼ିକ ମୋର ହାତ କଲମରୁ ଆପେ ଆପେ ଝରି ଯାଇଥାଏ, ଆଉ ସେହି ଲେଖାଗୁଡ଼ିକ କେତେବେଳେ କବିତାର ରୂପ ନେଇଥାଏ ତାହା ମୁଁ ବି ଜାଣିପାରିନଥାଏ।
0: ତେବେ ଆପଣ ବାସ୍ତବବାଦୀ ଓ ସମାଜବାଦୀ କବିତା ଲେଖନ୍ତି?
1: ହଁ, ସମାଜରେ ଯାହା ବି ଅଛି, ଦୁଃଖ ସୁଖ, ଅନେକ ଲୋକଙ୍କ ସୁବିଧା ଅସୁବିଧା, ସମସ୍ୟାଗୁଡ଼ିକ, ତାହା ଉପସ୍ଥାପନା କରିବାକୁ ମୋତେ ବହୁତ ଭଲ ଲାଗିଥାଏ।
0: ଆପଣଙ୍କର ଏହି ସାହିତ୍ୟ ଯାତ୍ରାଟି କେବେଠାରୁ ଆରମ୍ଭ ହୋଇଛି?
1: ମୁଁ ଯେତେବେଳେ ପ୍ଲସ୍ ଟୁ ପଢ଼ୁଥିଲି, ଅନେକ ସମୟରେ ଭବାନୀପାଟଣା ଆକାଶବାଣୀ କେନ୍ଦ୍ରରେ ଅନେକ ସାହିତ୍ୟ ପ୍ରୋଗ୍ରାମ ଗୁଡ଼ିକ ପ୍ରଚାରିତ ହେଉଥିଲା। ସେହି ସାହିତ୍ୟ ପ୍ରୋଗ୍ରାମରେ ଅନେକ କବିତା, ଗଳ୍ପ, ଅନେକ କବିମାନଙ୍କର ସାକ୍ଷାତକାର ଗୁଡ଼ିକ ଶୁଣୁଥିଲି। ଏବଂ ପ୍ଲସ୍ ଥ୍ରୀ ଯେତେବେଳେ ପଢ଼ିଲି, ସେ ସମୟରେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ଏକ ଶବ୍ଦରୂପ ମ୍ୟାଗାଜିନ୍ ବାର୍ଷିକ ମହୋତ୍ସବ ଅବସରରେ ତାହା ପ୍ରକାଶିତ ହେବାକୁ ଲେଖାଗୁଡ଼ିକ ଯେତେବେଳେ ଆହ୍ୱାନ ମାଗିଥିଲେ କଲେଜ ତରଫରୁ, ସେ ସମୟରେ କିଛି ଲେଖା ମୋ ହାତ କଲମରୁ ଝରି ପଡ଼ିଥିଲା, ତାହା ଆଞ୍ଚଳିକ ଥିଲା। ସେଇ ଆଞ୍ଚଳିକ ଲେଖାଟିର ଶୀର୍ଷକ ଥିଲା ପାଠ। ପାଠ ପଢ଼ିବାର ଉପରେ ସଚେତନତା ଥିଲା, ତାହା ସେହି ଶବ୍ଦ ରୂପ ମ୍ୟାଗାଜିନ୍ରେ ପ୍ରଥମେ ପ୍ରକାଶିତ ହୋଇଥିଲା। ସେଥିରୁ କିଛି ପ୍ରେରଣା ମିଳିଥିଲା ଯାହା କବିତା ଲେଖିବାକୁ ଆଗକୁ
0: ଜାଣି। ଆଜି ବହୁତ ଖୁସି ଲାଗିଲା ଯେ ରେଡ଼ିଓ ଦ୍ୱାରା ହିଁ ଆପଣଙ୍କୁ ପ୍ରେରଣା ମିଳିଛି ଆପଣଙ୍କ କବିତା ଲେଖିବା ପାଇଁ। ତେବେ ରେଡ଼ିଓ ଛଡ଼ା ଆଉ କେବେ କାହାଠାରୁ କବିତା ଲେଖିବା ପାଇଁ ପ୍ରେରଣା ପାଇଛନ୍ତି?
1: ହଁ, ପାଇଛି। ଯାହା ଦେଖିଥାଏ, ଯାହା ଅନୁଭବ କରିଥାଏ ଏଇ ସମାଜରେ, ଯାହା ବି କିଛିଟା ଶବ୍ଦଗୁଡ଼ିକ ଲେଖିବାକୁ ପ୍ରେରଣା ମିଳିଥାଏ, ଯାହା କିଛି ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ସେଇ କବିତା ଲେଖିବା ଲାଗି ମୋତେ ପ୍ରେରଣା ମିଳିଥାଏ।
0: ଆପଣ ଯେବେ ପ୍ରଥମ ଥର କବିତା ଲେଖିବା ଆରମ୍ଭ କଲେ, ସେ ସମୟର ଅନୁଭୂତିଟି କିପରି ଥିଲା?
1: ବହୁତ ଭଲ ଲାଗିଥିଲା। ସେ ସମୟରେ ଯେଉଁ କବିତାଟି ଲେଖିଥିଲି, ତାହା ସମସ୍ତଙ୍କ ବିଚାରକ ମଣ୍ଡଳୀ ଦ୍ୱାରା ସ୍ଥାନିତ ହୋଇ ସେଇ ମ୍ୟାଗାଜିନ୍ରେ ପ୍ରକାଶିତ ହୋଇଥିଲା, ଯାହା ଛପା ଅକ୍ଷର ଦେଖି ବହୁତ ଖୁସି ଲାଗିଥିଲା, ଯାହାକି ସେଇ ସାହିତ୍ୟ କବିତା କ୍ଷେତ୍ରରେ ଆଗେଇ ଯିବାକୁ ବହୁତ ଆନନ୍ଦ ମିଳିଥିଲା।
0: କବିତା ଲେଖିବା ବ୍ୟତୀତ ଅନ୍ୟ କ'ଣ କରନ୍ତି?
1: ମୁଁ ବର୍ତ୍ତମାନ ଏଇ ବର୍ଷ ମୋର ଓଡ଼ିଆ ସାହିତ୍ୟରେ ଏମ୍ଏ ସରିଲା, ବର୍ତ୍ତମାନ ଘରେ ହିଁ ଅଛି। ବର୍ତ୍ତମାନ ଯାହା ଘରେ ଚାଷ କାର୍ଯ୍ୟ ହେଉ ବା ଅନ୍ୟ କାର୍ଯ୍ୟ ହେଉ, ତାହା କରୁଛି।
0: ଆପଣ କବିତାକୁ ନିଜ ରୁଚି ବନେଇ ସାରିଛନ୍ତି, ସାହିତ୍ୟର ସାଧନା କରିବାକୁ ରୁଚି କରିସାରିଛନ୍ତି, ଆଉ ତା ସହିତ ସାହିତ୍ୟରେ ହିଁ ଆପଣ ଏମ୍ଏ ପାସ୍ ମଧ୍ୟ କରିସାରିଛନ୍ତି?
1: ହଁ, ସାହିତ୍ୟକୁ ବହୁତ ଭଲ ପାଇଥାଏ, ସେଥିଲାଗି ଓଡ଼ିଆରେ ମୁଁ ଯୁକ୍ତ ତିନିରେ ବି ଅଧ୍ୟୟନ କରିଛି, ଆଉ ସେ ଯୁକ୍ତ ତିନିରେ ଓଡ଼ିଆରେ ଅଧ୍ୟୟନ କରିଥିବାରୁ ସ୍ନାତକୋତ୍ତରରେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଅଧ୍ୟୟନ କରିବାକୁ ମୋର ଇଚ୍ଛା ପ୍ରକାଶ ହୋଇଥିଲା।
0: ଆଗକୁ ତ ସାହିତ୍ୟ ସମ୍ପର୍କରେ ଆହୁରି ଅନେକ କଥା ହେବା ଭାଇ, ତା ପୂର୍ବରୁ ପ୍ରଥମେ ଆମେ ଶୁଣିବାକୁ ଚାହିଁବୁ ଆପଣଙ୍କ ଠାରୁ ଆପଣଙ୍କ ଲେଖା ଗୋଟିଏ ସୁନ୍ଦର କବିତା।
1: ନିଶ୍ଚିତ ଭାବରେ, ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ଗୋମାତାମାନଙ୍କୁ ଅନେକ ଅନ୍ୟାୟ ଅତ୍ୟାଚାର ଅବହେଳିତ କରାଯାଉଛି, ବର୍ତ୍ତମାନ ସେହି ଦୁଃଖକୁ ନେଇ ଏକ କବିତା ମୁଁ ଲେଖିଛି। ସେହି କବିତା ଗୋମାତାଙ୍କ ଦୁଃଖ। ଗୋମାତା ପଶୁଟିଏ ନୁହେଁ ଆମ ମା ପରି ସେ ମାଆଟିଏ, ଗୋମାତା ପଶୁଟିଏ ନୁହେଁ ଆମ ମା ପରି ସେ ମାଆଟିଏ, ତା ଅମୃତ ସମାନ କ୍ଷୀର ସର୍ବଦା।

0: ଆତ୍ମ ଜୀବନ ଜିଇଁବାର ଶକ୍ତି ଦିଏ। ଏ ସଂସାରରେ ସେ ସମସ୍ତଙ୍କର ମାତା, ସର୍ବଦା ଜଗତ କଲ୍ୟାଣକାରିଣୀ, ସେ ଜଗତ ଜନନୀ ଗୋମାତା। ସର୍ବ ଦେବୀ ଦେବତା ଈଶ୍ୱର ତା ଭିତରେ ବିରାଜିତ, ସେହି ଗୋମାତା ସମସ୍ତଙ୍କ କଲ୍ୟାଣ ନିମନ୍ତେ ସମର୍ପିତ। ଯାହାର ଅମୃତ ରସ ପାନ କରି ମଉଳି ଯାଉଥିବା ଜୀବନ ବି ପ୍ରଜ୍ୱଲିତ ହୋଇଉଠେ। ସେ ତ ଅମୃତ ପ୍ରଦାୟିନୀ, ଜୀବନଦାୟିନୀ ଗୋମାତା ସିଏ। କେଉଁ ସ୍ଥାନରେ କେବେ ବି ଗୋମୟ ବିନା ହୁଏନି ଶୁଦ୍ଧ ପବିତ୍ର ଯେଉଁଠି ଗୋମାତାଙ୍କ ବାସ, ସର୍ବଦେବୀ ଦେବତା ଈଶ୍ୱର ଉବାହୁଅନ୍ତି ସର୍ବତ୍ର। ଦୁଃଖ ଲାଗେ ଗୋମାତାଙ୍କ ଭିତରେ ଏ ସମସ୍ତ ଉତ୍ତମ ଗୁଣ ଥାଇ ବି ଆଜି ବହିଯାଏ ଗୋମାତାଙ୍କ ନୟନରୁ ଦୁଃଖ ଯନ୍ତ୍ରଣାର ଅଶ୍ରୁ ଧାରଧାର। ଆଜି କଲିଯୁଗର ନର ରାକ୍ଷସ ସାଜି ଗୋମାତାଙ୍କ ଦୁଃଖ ଯନ୍ତ୍ରଣାର କାଲ, ଗୋମାତାଙ୍କୁ ଖଣ୍ଡ ଖଣ୍ଡ କରିବି ସେ ରନ୍ଧନ କରି କରେ ଆହାର। ନର ରାକ୍ଷସ ଏତେ ପ୍ରବଳ ଯେ ଗୋମାତାଙ୍କ ଜୀବନ ଆଜି ସଦା କାଲର ଗ୍ରାସରେ କବଳିତ। ନର ରାକ୍ଷସ ଖଣ୍ଡାଧାରରେ ଆଜି ଗୋମାତାଙ୍କ ଦେହରୁ ଧାରଧାର ହୋଇ ବହିଯାଏ କେତେ ଯେ ରକ୍ତ। ଆଜି ଗୋମାତା ରହିବାର ନାହିଁ ଆଉ ଶାନ୍ତିରେ ଟିକେ ବି ସ୍ଥାନ ଗୋମାତାଙ୍କ ଘରଦ୍ୱାର ନାହିଁ, ଖୋଲା ଆକାଶ ତଳେ ବିତେ ଜୀବନ। କେବେ ଆଉ ବୁଝିବ ଯେ ମଣିଷ ଗୋମାତା କେବେ ପଶୁ ନୁହେଁ, ଆମ ମା ପରି ତାର ଜୀବନ। ଗୋମାତା କେବେ ଆଉ ପାଇବ ଯେ ଏ ସଂସାରରେ ଅଭୟ ଆନନ୍ଦ ଶାନ୍ତିରେ ଟିକେ ଜିଇଁବାର ଅତି ସୁନ୍ଦର ସ୍ଥାନ। ଧନ୍ୟବାଦ।
1: ଶୁଣି ବହୁତ ଭଲ ଲାଗିଲା ଭାଇ, ଆପଣଙ୍କର ଏହି ବାସ୍ତବିକ ସମାଜବାଦୀ କବିତାଟି ଆମ ଯୁବଶ୍ରୋତାମାନଙ୍କ ମନକୁ ମଧ୍ୟ ଭାରି ଛୁଇଁପାରିଥିବ ବୋଲି ଆଶା କରୁଛି। ତେବେ କବିତା ଶୁଣିବା ପୂର୍ବରୁ ଆମେ କଥା ହେଉଥିଲୁ, ଆପଣ ସାହିତ୍ୟକୁ ଭାରି ପ୍ରେମ କରନ୍ତି, ସେହି ସାହିତ୍ୟ ପ୍ରେମୀ ଭାବରେ ଆପଣ ଆଜିର ସମାଜକୁ କ'ଣ କହିବାକୁ ଚାହିଁବେ, ଯେଉଁ ସମାଜ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇବାରେ ଲାଗିଛି, ପାଶ୍ଚାତ୍ୟ ଭାଷାକୁ ଆପଣାଇବାରେ ଲାଗିଛି, ସାହିତ୍ୟଠାରୁ ଦୂରେଇ ଦୂରେଇ ଚାଲିଛି, ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ ଯେ ସାହିତ୍ୟର କେତେ ଗୁରୁତ୍ୱ ରହିଛି ଆମ ଜୀବନରେ?
0: ସାହିତ୍ୟର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଶ୍ଚିତ ଭାବରେ ନିଜ ମାତୃଭାଷା ପ୍ରତି ପ୍ରଥମେ ସାହିତ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ମାତୃଭାଷା ପ୍ରତି କେବେ ଆମେ ଦୂରେଇ ଯିବା କଥା ନୁହେଁ, କାହିଁକି ନା ମାତୃଭାଷା ଯେତେ ବିକଶିତ ହୋଇଥାଏ ସେତେ ସେହି ସ୍ଥାନରେ ବିକାଶର ଅଗ୍ରଗତି ହୋଇଥାଏ। ସାହିତ୍ୟକୁ ସମସ୍ତେ ଆପଣାଇବା ଆବଶ୍ୟକ, କାହିଁକି ନା ସାହିତ୍ୟ ସର୍ବବ୍ୟାପ୍ତ, ବିଶ୍ୱ କଲ୍ୟାଣ ସହ ସମସ୍ତଙ୍କ ହିତ ନିମନ୍ତେ ସାହିତ୍ୟ ସର୍ବଦା ସମର୍ପିତ। ଦର୍ପଣରେ ଆମେ ଆମ ନିଜ ପ୍ରତିଛବିକୁ ଦେଖିଥାଉ, ସେହିଭଳି ଭାବରେ ଏ ସମାଜରେ ଘଟୁଥିବା ସମସ୍ତ ଘଟଣାବଳୀର ବିଷୟବସ୍ତୁର ବାସ୍ତବିକ ଚିତ୍ରଗୁଡ଼ିକ ସବୁ ଅବିକଳ ସାହିତ୍ୟ ଭିତରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥାଏ, ଯାହାଫଳରେ ସାହିତ୍ୟକୁ ସମାଜର ଦର୍ପଣ ବୋଲି ମଧ୍ୟ କୁହାଯାଇଥାଏ। ତା ସହ ଏ ସଂସାର ସମାଜରେ ଘଟିଯାଉଥିବା ସମସ୍ତ ଘଟଣାବଳୀ ଏବଂ ସମସ୍ତଙ୍କର ଜୀବନର ଚଲାପଥରେ ଯାହା ବି ଦୃଶ୍ୟମାନ ହେଉଛି, ସମସ୍ତ ବିଷୟବସ୍ତୁକୁ ସାହିତ୍ୟିକମାନେ ଯଥା କବିତା, ଗଳ୍ପ, ପ୍ରବନ୍ଧ, ନାଟକ, ଉପନ୍ୟାସ, ଜୀବନୀ, ଆତ୍ମଜୀବନୀ ଆଦି ସାହିତ୍ୟର ଅନେକ ବିଷୟ ବିଭାଗ ମାଧ୍ୟମରେ ଅତି ସୁନ୍ଦର ଭାବରେ ନିଜ ଅନୁଭବ ଅନୁଭୂତିକୁ ସବୁ କଥାକୁ ବାଡ଼ି ଦିଅନ୍ତି, ଯାହା ସର୍ବଦା ସମସ୍ତଙ୍କ ହିତ ନିମନ୍ତେ ସମର୍ପଣ ହୋଇଥାଏ। ଓ ସାହିତ୍ୟ ସମସ୍ତଙ୍କ କଲ୍ୟାଣକାରୀ ଭାବରେ ଉଭା ହୋଇଥାଏ।
1: ଜାଣି ବହୁତ ଭଲ ଲାଗିଲା ଭାଇ, ସାହିତ୍ୟର କେତେ ଗୁରୁତ୍ୱ ରହିଛି, ସାହିତ୍ୟ ଆମ ପାଇଁ କେତେ ଜରୁରୀ, ଯୁବଶ୍ରୋତାମାନେ ମଧ୍ୟ ନିଶ୍ଚୟ ଜାଣିପାରିଥିବେ ତାହାର ଗୁରୁତ୍ୱ ଆଉ ମହତ୍ୱ। ତେବେ ଆପଣ କେଉଁ କେଉଁ ଭାଷାରେ କବିତା ଲେଖନ୍ତି?
0: ମୁଁ ବେସିକାଲି ଓଡ଼ିଆ ଆଉ ଆଞ୍ଚଳିକ ଭାଷା, ଯାହା ଆମ କଳାହାଣ୍ଡିଆ କୋଶଲି ଭାଷା ମାଧ୍ୟମରେ କବିତା ଗୁଡ଼ିକ ଲେଖିଥାଏ।
1: ତେବେ ଆମର ସେହି ମିଠା ମିଠା ଆଞ୍ଚଳିକ ଭାଷାର ଗୋଟିଏ କବିତା ଶୁଣିବା?
0: ନିଶ୍ଚିତ ଭାବରେ। କବିତା ଶୀର୍ଷକ ଚାଷୀ। ଚାଷୀ ମୁଡ଼ର ଝାଲ କେ ଟୁଣେ ପୁଛି କ୍ଷେତେ କରୁଥିସି ସବୁବେଳେ କାମ। ଚାଷୀ ମୁଡ଼ର ଝାଲ କେ ଟୁଣେ ପୁଛି କ୍ଷେତେ କରୁଥିସି ସବୁବେଳେ କାମ। ବେଲ ବାଦଲ ନେଇ ଜାନେ ସେ, ସମିଆ ଛନେ ବି ନେଇ ପାଏ ସେ, କରବାକେ ଆରାମ।

0: ଯେ ଖାଇବା ସାଙ୍ଗେ ଆରୁ ସବକେ ଦେଶୀ ଖାଇବାକେ ହେତିର୍ ଲାଗି ଚାଷୀ ତ ମହାନ୍। ନିଜେ ଖାଇବା ସାଙ୍ଗେ ଆରୁ ସବକେ ଦେଶୀ ଖାଇବାକେ ହେତିର୍ ଲାଗି ଚାଷୀ ତ ମହାନ୍। ଚାଷୀ ନେଇ ଥିଲେ ସଂସାରେ କାହାକେ ବି ଖାଇବାକେ ନେଇ ମିଲେ। ସେଥିର୍ ଲାଗି ଆମର୍ କାଜେ ସବୁବେଳେ ଚାଷୀ ତ ଭଗବାନ୍। ଖରା ତପ୍ ଶୀତ କାଙ୍କର ପାଏନ୍ ପବନକେ ସହି ଚାଷୀ କାମ କରି କ୍ଷେତେ ଫଲାସି ସୁନାର ଫସଲ ସବୁବେଳେ ଖଟୁଥିସି ତ କ୍ଷେତେ ଚାଷୀ ତାର୍ ଚାଷ କାମେ ହଉଥିସି ସବୁବେଳେ ସଫଲ। ଚାଷ ଯେ କର୍ସି ମନେ କରି ସେ ଖାଇବାକେ ପାଇସି ନିଜେ ଖାଇବା ସାଙ୍ଗେ ଲୋକକେ ବି ଖାଇବାକେ ଦେସି। ଚାଷ କାମ ଯାହାର କିଳେ ସୁଖ ତାହାର ଚାଷୀ ଚାଷ କରି ସବୁ ସମିଆନେ ହସ ଖୁସି ନେ ରହିସି। ଚାଷୀ ତ ସବୁବେଳେ ଆମର୍ ଲାଗିର୍ ମହାନ୍। ହେତିର୍ ଲାଗି ଚାଷୀ ତ ସବୁ ସମିଆନେ ଚାଷୀକେ ଦେମା ଆମେ ସଭେ ସମ୍ମାନ। ଚାଷୀ ଯଦି ଏ ସଂସାରେ ବନେ କରି ଥିଲେ ସବକେ ମିଲ୍ବା ବନେ ଖାଇବାକେ ମୁଠେ। ଚାଷୀ ଯଦି ଏ ସଂସାରେ ବନେ କରିଥିଲେ ସବକେ ମିଲ୍ବା ବନେ ଖାଇବାକେ ମୁଠେ। ଚାଷୀ ଯଦି ସୁଖେ ନେଇ ରହିପାର୍ବା ବେଲେ ଚାଷୀ ଯଦି ନେଇ କଲେ କିଛି ଚାଷ, ଯେତେ ଧନ ସମ୍ପତ୍ତି ଥିଲେ ବି କେବେ ନେଇ ମିଲେ କାହାକେ କାଁଟା ବି ଖାଇବାକେ ଗୁଟେ। ସେଥିଲାଗି ଆମେ ସଭେ ଚାଷୀ ଦୁଃଖେ ସୁଖେ ସବୁବେଳେ ସାଥିନେ ରହିବାର କଥା। ସେଥିଲାଗି ଆମେ ସଭେ ଚାଷୀ ଦୁଃଖେ ସୁଖେ ସବୁବେଳେ ସାଥିନେ ରହିବାର କଥା। ଯାହା ବି ଚାଷୀର ଅସୁବିଧା ମନେ ରହୁଛେ ସବୁକେ ବୁଝି ବିଚାରି ସବୁବେଳେ ତାର ସମାଧାନ କରବାର କଥା।
1: ଏହି କବିତା ବି ଭାରି ମିଠା ମିଠା ଥିଲା। ଚାଷୀ ଭାଇଙ୍କର କଥା ସବୁ ସିଧାସଳଖ ଆମ ପାଖରେ ପହଞ୍ଚି ପାରିଲା। ତେବେ ଭାଇ, ଆମେ ଆପଣ ତ କହିଲେ ଏବେ ଆପଣ ପାଠ ପଢ଼ିବା ସରିବା ପରେ ଘରେ ରହି ଚାଷ କାମରେ ଟିକେ ଟିକେ ସାହାଯ୍ୟ କରୁଛନ୍ତି, ତ ଆପଣଙ୍କର ସେହି ଚାଷ ଜମିର ଅନୁଭୂତିଟି କିପରି ରହିଥାଏ?
0: ଚାଷ କାର୍ଯ୍ୟ ବହୁତ ଭଲ ଲାଗିଥାଏ। ନିଜେ ଚାଷ କରି ଯେଉଁ ଚାଷ ଉତ୍ପାଦିତ ହୋଇଥାଏ ତାହାକୁ ନିଜ ଖାଇବା ନିମନ୍ତେ ବ୍ୟବହାର କରି ନିଜେ ବହୁତ ଭଲରେ ରହିବାକୁ ବହୁତ ଖୁସି ଲାଗିଥାଏ। କାରଣ ଯେଉଁଭଳି ଭାବରେ ଦରଦାମ ଗୁଡ଼ିକ ବଢ଼ି ଚାଲିଛି, ନିଜ ଚାଷ ଜମି ଟିକେ ଥିଲେ ନିଜେ ଚାଷ କରି ଅତି ସୁନ୍ଦର ଭାବରେ ଆମେ ଖାଇପାରିବା ସହ ଅନ୍ୟକୁ ମଧ୍ୟ ତାହା ବିକ୍ରୟ କରି ଦୁଇ ପଇସା ରୋଜଗାର ମଧ୍ୟ କରିପାରିବା।
1: ସେଟା ତ ପୁରା ଠିକ୍ କଥା ଭାଇ, ଯେ ଏଇ ଯେଉଁ ଦରଦାମ ବଢ଼ିବା ସମୟରେ ନିଜ ପାଖରେ ଯଦି ନିଜର ଟିକେ ଖଣ୍ଡେ ଜମି ଅଛି, ସେଠାରେ କିଛି ପନିପରିବା, ତାହା ପୁଣି ବିନା ରାସାୟନିକ ସାର ପ୍ରୟୋଗରେ ଜୈବିକ ଖତର ପ୍ରୟୋଗ ଦ୍ୱାରା ଯେଉଁ ପୋଷକ ତତ୍ତ୍ୱ ଖାଦ୍ୟ ଆମକୁ ମିଳିପାରିବ, ସେଠୁ ଆମେ ସୁସ୍ଥ ବି ରହିବା, ତା ସାଥିରେ ଆମ ଜୀବନଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଆସିପାରିବ।
0: ନିଶ୍ଚିତ ଭାବରେ ଜୈବିକ ସାର ଦ୍ୱାରା ଯେଉଁ ଚାଷ କରାଯାଇଥାଏ ତାହା ବହୁତ ଉପକାରୀ ହୋଇଥାଏ। କାହିଁକି ନା ରାସାୟନିକ ସାର ଦ୍ୱାରା ଯେଉଁ ଚାଷ କରାଯାଇଥାଏ, ଯାହା ଯେଉଁ ଆମେ ଖାଦ୍ୟ ରୂପେ ବା ଗ୍ରହଣ କରିଥାଉ, ତାହା ଆମ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ ହୋଇଥାଏ।
1: ତେବେ ଆଗକୁ କଥା ହେବା ପୂର୍ବରୁ ଆଉ ଗୋଟିଏ ଆପଣଙ୍କ ସୁନ୍ଦର କବିତା ଶୁଣିବାକୁ ଆଶା କରୁଛୁ।
0: ନିଶ୍ଚିତ ଭାବରେ, ବର୍ତ୍ତମାନ ଯେଉଁଭଳି ଭାବରେ ସମାଜ ମଦ କୁପ୍ରଭାବ ପକାଇଛି, ସେଇ ମଦ ଉପରେ କିଛି ମୋର ଲେଖା। ଶୀର୍ଷକ ମଦ ରାକ୍ଷାସ। ଆଜି ମଦ ସଜେଇ ଦିଏ ମାନବକୁ ରାକ୍ଷାସ, ଜାଗ୍ରତ କରେ ରାକ୍ଷାସର ଆଚରଣ ବଲ। ଆଜି ମଦ ସଜେଇ ଦିଏ ମାନବକୁ ରାକ୍ଷାସ, ଜାଗ୍ରତ କରେ ରାକ୍ଷାସ ଆଚରଣର ବଲ। ମଦ ରାକ୍ଷାସ କବଳରେ ଆଜି ମାନବ ଜୀବନ ହୁଏ ଅନେକ କଲବଲ। ମଦ ରାକ୍ଷସ କୁପ୍ରଭାବରେ ଆଜି ଶିକ୍ଷା ସଂସ୍କାର ହୁଏ ତାର ସଂଜ୍ଞାହୀନ, ମାନବିକତାର ଆଚରଣ ଆଜି ଲୁପ୍ତ ହେବାକୁ ବସୁଛି। ମାନବିକତାର ଆଚରଣ ଆଜି ଲୁପ୍ତ ହେବାକୁ ବସୁଛି, ଚାଲେ ଆଜି ଅନେକ ଅଜ୍ଞାନତାର ଶାସନ। କେତେ ଯେ ସୁନାର ସଂସାରକୁ ଆଜି ସେହି ମଦ ରାକ୍ଷସ କରିଦିଏ, କାଲର ଗ୍ରାସରେ ଭସ୍ମୀଭୂତ ବଢ଼ି ଚାଲେ ଖାଲି ଅଧର୍ମ, ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ଭ୍ରଷ୍ଟାଚାର। ମାନବ ସମାଜ ହେଉଛି ସର୍ବଦା ଶୋଷିତ, ଯେଉଁ ବାଟେ ଅନାଇଦେଲେ ଖାଲି ଦେଖିବାକୁ ହୁଏ ଅନେକ ମାଆର ଧର୍ଷଣ, ବଳାତ୍କାର, ଅତ୍ୟାଚାର ହେଉଥିବା ବିକଳ ଚିତ୍ର। ଏଠି ଅନେକ ସୁନାର ସଂସାର ଉଜୁଡ଼ି ଯାଏ, ପୁଣି ଅଳ୍ପ ଦିନରେ ଲିଭିଯାଏ। ଅନେକ ମାଆର ମଥାର ସିନ୍ଦୁର ବିକଳର କ୍ରନ୍ଦନରେ କମ୍ପିଯାଏ ସର୍ବତ୍ର। ଅନେକ ମାଆଙ୍କ ଆଖିରେ ଲୁହ ଆଜି ବହିଯାଏ ଧାରଧାର ହୋଇ, ମଦ ରାକ୍ଷସର ହୀନ ଆଚରଣ ଅତ୍ୟାଚାରରେ ଅନେକ ଗୋଇଟା ବିଧା ପାହାର ଖାଇ। ଅନେକ ମାଆଙ୍କ ଆଖିରେ ଲୁହ ଆଜି ବହିଯାଏ ଧାରଧାର ହୋଇ, ମଦ ରାକ୍ଷସ ହୀନ ଆଚରଣ ଅତ୍ୟାଚାରରେ ଅନେକ ଗୋଇଠା ବିଧା ପାହାର ଖାଇ। ଆଜି ମା ଭଉଣୀ ସୁରକ୍ଷିତ ରହୁଛନ୍ତି ନା ଏ ସମାଜ ଭଲ ଦିଗରେ ଆଗେଇ ପାରୁଛି? ସବୁ କ୍ଷେତ୍ରରେ ତ ଅଧିକାଂଶ ମଦ ରାକ୍ଷସର ଶାସନ ଚାଲିଛି। ସର୍ବଶ୍ରେଷ୍ଠ

0: ଓଲାଉଥିବା ମଣିଷ ମଦକୁ ଗ୍ରାସ କରି ନିଜକୁ ଆଜି ମଦ ରାକ୍ଷସର ଦିଏ ପରିଚୟ। ନିଜକୁ କୁକର୍ମରେ ସର୍ବଦା ଲିପ୍ତ ରଖି ନିଜ ମାନବିକତା ହରାଇବା ସହ ଏଠି ହୁଏ ସର୍ବଦା ମଣିଷ ନିର୍ଦ୍ଦୟ। ଉତ୍ତମ ଶିକ୍ଷା, ସଂସ୍କାର, ବ୍ୟବହାର, ମାନବିକତା, ସଭ୍ୟତା, ସଂସ୍କୃତି, ପରମ୍ପରା, ଐତିହ୍ୟ ସବୁ ଆଜି ହେବାକୁ ବସିଲାଣି ଲୁପ୍ତ। ଯଦି ମଦ ରାକ୍ଷସର ବିନାଶ ହେବ ନାହିଁ, ତେବେ ଏମିତି ସମାଜରେ ସର୍ବଦା କରୁଥିବା ମଦ ରାକ୍ଷସ ଉତ୍ପାତ। ସେଥିଲାଗି ଆମେ ସମସ୍ତେ ଜାଗ୍ରତ ହେବା, ମଦ ରାକ୍ଷସକୁ ବିନାଶ କରିବା, ଯାହାଫଳରେ ଆମେ ସମସ୍ତେ ସୁସ୍ଥ, ସୁନ୍ଦର, ସୁଖୀ ସମାଜଟିଏ ଗଠନ କରି ଆମେ ସମସ୍ତେ ଟିକେ ଶାନ୍ତିରେ ବଞ୍ଚିପାରିବା।
1: ବହୁତ ଭଲ ଲାଗିଲା ଭାଇ, ଆପଣଙ୍କର ଅନ୍ୟ କବିତାମାନଙ୍କ ଭଳି ଏହି କବିତାଟି ମଧ୍ୟ ସମାଜବାଦୀ ଓ ବାସ୍ତବିକତା ପ୍ରକାଶ କରିପାରୁଛି। ଆପଣ ଆପଣଙ୍କର ଯୁବ ଅବସ୍ଥାରୁ ସାହିତ୍ୟ ପ୍ରତି ଏତେ ରୁଚି ରଖିଲେ, କବିତା ଲେଖିବା ଆରମ୍ଭ କଲେ, ତ ସେହି ପରିପ୍ରେକ୍ଷୀରେ ଆପଣ ଆମ ଯୁବ ଶ୍ରୋତାମାନଙ୍କୁ କ'ଣ କହିବେ, ଯେଉଁମାନେ କବିତା ଲେଖିବା ଆରମ୍ଭ କରୁଛନ୍ତି ବା ସାହିତ୍ୟ ପ୍ରତି ଟିକେ ଟିକେ ରୁଚି ରଖୁଛନ୍ତି, ସେମାନଙ୍କ ଲାଗି କ'ଣ ପରାମର୍ଶ ରହିଛି?
0: ନିଶ୍ଚିତ ଭାବରେ ସାହିତ୍ୟକୁ ଭଲ ପାଇବା ଅତି ସୁନ୍ଦର କଥା ଏବଂ କବିତା ଲେଖିବା ବହୁତ ଖୁସିର କଥା। କିନ୍ତୁ କବିତା ଲେଖିବା ପୂର୍ବରୁ ସବୁଥିରେ ବାସ୍ତବିକକୁ ଧ୍ୟାନ ଦେବା ଆବଶ୍ୟକ। ସର୍ବଦା ସମାଜର ସତ୍ୟ କଥାକୁ ପ୍ରକାଶିତ କରି ସମସ୍ତଙ୍କ ପାଖରେ ଉପସ୍ଥାପିତ କରିବା, ଏବଂ ସତ୍ୟ କଥା ଯଦି ପ୍ରକାଶିତ ହୁଏ, ଯାହା ବାସ୍ତବିକ କଥାଗୁଡ଼ିକ ସମସ୍ତଙ୍କ ପାଖରେ ପହଞ୍ଚି ପାରିଥାଏ, ସମସ୍ତେ କିଛି ନା କିଛି ଜାଣିପାରିବେ ଏବଂ ସେହି କବିତା ମାଧ୍ୟମରେ କିଛି ନା କିଛି ସମସ୍ତଙ୍କର ଉପକାର ହୋଇପାରିବ।
1: ତେବେ ଆଜିର ସାକ୍ଷାତକାରକୁ ତ ଶେଷ କରିବାର ସମୟ ହୋଇଗଲାଣି, କିନ୍ତୁ ସାକ୍ଷାତକାରକୁ ଶେଷ କରିବା ପୂର୍ବରୁ ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହିଁବି ଯେ ଆପଣ ପ୍ରଥମେ ତ କହିଲେ ଯେ ଆପଣ ଆକାଶବାଣୀରୁ, ଆପଣ ରେଡିଓରୁ ପ୍ରେରଣା ପାଇଛନ୍ତି କବିତା ଲେଖିବାର, ତ ସେ ସମ୍ପର୍କରେ ଆପଣ ଆକାଶବାଣୀ ବିଷୟରେ କ'ଣ କହିବାକୁ ଚାହିଁବେ?
0: ଆକାଶବାଣୀକୁ ମୁଁ ସର୍ବଦା ବହୁତ ଭଲ ପାଇଥାଏ, ସେଥିପାଇଁ ଆକାଶବାଣୀ ନିମନ୍ତେ ଦୁଇ ପଦ ଲେଖା ଲେଖିଛି। ଶୀର୍ଷକ ଆକାଶବାଣୀ। ଯିଏ ଶୂନ୍ୟ ପଥରେ ପରଶି ଦେଇଥାଏ ଅନେକ ଅମୃତବାଣୀ, ଯିଏ ଶୂନ୍ୟ ପଥରେ ସର୍ବଦା ପରଶି ଦେଇଥାଏ ଅନେକ ଅମୃତବାଣୀ, ସେ ତ କେବଳ ଆକାଶବାଣୀ। ନା ସେ ଦେଖେ ସ୍ଥାନ କି ଲୋକ, ସେ ସମସ୍ତଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରିଥାଏ, ସେ ତ ଆକାଶବାଣୀ। ଶିକ୍ଷା, ସୂଚନା, ମନୋରଞ୍ଜନ, ଅନେକ ଜ୍ଞାନ କୌଶଳର ଅମୃତ କଥା ଶ୍ରବଣ କରି ସଦା ଜୀବନ ଧନ୍ୟ ହୁଏ। ଶିକ୍ଷା, ସୂଚନା, ମନୋରଞ୍ଜନ, ଅନେକ ଜ୍ଞାନ କୌଶଳର ଅମୃତ କଥା ଶ୍ରବଣ କରି ସଦା ଜୀବନ ଧନ୍ୟ ହୁଏ। ଆକାଶବାଣୀ ମାଧ୍ୟମରେ ଯାହା ମିଳେ ତାହା କୌଣସି ସ୍ଥାନରେ ମିଳିନଥାଏ। ସେହିଭଳି ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ସର୍ବଦା ମନ ହୃଦୟକୁ ନିଏ କିଣି। ସେହିଭଳି ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ସର୍ବଦା ମନ ହୃଦୟକୁ ନିଏ କିଣି। ଭବାନୀପାଟଣା ଆକାଶବାଣୀକୁ ମୁଁ ଭଲ ପାଉଛି, ସର୍ବଦା ଭଲ ପାଉଥିବି। ସେହି ଅମୃତବାଣୀ କାର୍ଯ୍ୟକ୍ରମଗୁଡ଼ିକ ଶୁଣିବା ସହ ମୁଁ ଭବାନୀପାଟଣା ଆକାଶବାଣୀ କେନ୍ଦ୍ରର ଶ୍ରୋତା ଭାବରେ ସର୍ବଦା ରହିଥିବି। ଏମିତି ଭବାନୀପାଟଣା ଆକାଶବାଣୀର ଭଲ ପାଇବା, ତା'ର ପ୍ରେମ ପୋଷର ଆମ ସହ ରହିଥାଉ। ଏମିତି ଭବାନୀପାଟଣା ଆକାଶବାଣୀର ଭଲ ପାଇବା, ତା'ର ପ୍ରେମ ପସରା ମୋ ସହ ରହିଥାଉ। ଏମିତି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଗୁଡ଼ିକ ସର୍ବଦା ପ୍ରଚାରିତ ହୋଇ ଆମ ପାଖରେ ପହଞ୍ଚୁଥାଉ।
1: ଭାଇ ବହୁତ ବହୁତ ଭଲ ଲାଗିଲା, ଏତେ ସୁନ୍ଦର କଥା ଆକାଶବାଣୀ ବିଷୟରେ ଜାଣି ଆମ ମନ ଭାରି ପ୍ରଫୁଲ୍ଲିତ ହୋଇଗଲା। ଆମ ଯୁବ ଶ୍ରୋତାମାନେ, ଆମ ଶ୍ରୋତା ବନ୍ଧୁମାନେ ଯେଉଁମାନେ ଆକାଶବାଣୀକୁ ଆପଣଙ୍କ ପରି ଭଲ ପାଆନ୍ତି, ସେମାନଙ୍କ ମଧ୍ୟ ମନକୁ ଏହି କବିତାଟି ନିଶ୍ଚୟ ଛୁଇଁ ପାରିଥିବ। ତେବେ ଆମକୁ ଏତେ ସବୁ ସମୟ ଦେଇଥିବାରୁ, ଆମକୁ ଏତେ ସୁନ୍ଦର ସୁନ୍ଦର କବିତା ଶୁଣେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ, ମୋର ପ୍ରଣାମ, ନମସ୍କାର, ଜୁହାର।
1: ଅନେକ ଅନେକ ଧନ୍ୟବାଦ ଭାଇ, ନମସ୍କାର।
0: ନମସ୍କାର।
1: ସାକ୍ଷାତକାର ପରେ ଏବେ ଷ୍ଟାଇନର ସନ୍ଧ୍ୟାରୁ ବିଦାୟ ନେବାର ସମୟ ହୋଇଗଲାଣି। ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କ ମନକୁ ନିଶ୍ଚୟ ଛୁଇଁ ପାରିଥିବ। ତେବେ କାର୍ଯ୍ୟକ୍ରମଟି କିପରି ଲାଗିଲା ମତାମତ ଲେଖିବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଦେବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ତେବେ ଶ୍ରୋତାବନ୍ଧୁ, ଆଜିର ଏହି ସାହିତ୍ୟାୟନ ସନ୍ଧ୍ୟାକୁ ବିଦାୟ ଦିଅନ୍ତୁ।

ବିଦାୟ ଦିଅନ୍ତୁ ଆପଣମାନଙ୍କ ପ୍ରିୟ ଯୁବାସାଥୀ ଶେଫାଳିକୁ। ପୁଣି ଥରେ ଭେଟିବା, ପୁଣି ଥରେ କଥା ହେବା ଆଉ ଏକ ସୁନ୍ଦର ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ଆପଣମାନଙ୍କ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲି। ନମସ୍କାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉଦ୍ୟୋଗ ପ୍ରୋତ୍ସାହନ, ରିଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ

0: that currently more than 1,100 adverse drug reaction monitoring centers are operational in the country, and the government aims to increase this number up to the primary health facility level. She also said that 25 countries in the world recognize and accept the Indian pharmacopoeia, and added that the country now provides pharmacovigilance data to WHO patient safety database. Prime Minister Narendra Modi has expressed grief over the demise of Sheikh Ahmed bin Rashid Al Maktoum. He was the brother of Dubai's ruler, Sheikh Mohammed bin Rashid Al Maktoum. In a social media post, Mr. Modi said that his efforts to serve the society will be cherished by generations to come. The Prime Minister also extended condolences to the royal family and the people of Dubai. In the Asian Games badminton, India defeated Bangladesh 3-0 without dropping a single game across three matches to reach the men's quarterfinals at Ichinomiya City in Japan today. Lakshya Sen beat Jaman Ayman Ibn, followed by Ayush Shetty's win over Gaurab Singha. Kidambi Srikanth then sealed the tie with a victory over Jumar Al-Amin. India will face host Japan in the quarterfinal tomorrow. A win in the game will guarantee a medal. The Indian women's team will also face Japan in the quarterfinal tomorrow. In Asian Games shooting, India won three medals in Aichi, Nagoya, Japan today. In the men's 10-meter air rifle individual event, Himanshu Dhillon won the silver medal, while Rudraksh Patil secured the bronze. India also bagged a silver in the men's team event of the same competition. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା। ପ୍ରଥମେ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ଯୁବା ଶକ୍ତି ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଶୁଣିବେ ଜିଲ୍ଲା ହଲଚାଲ କ୍ରମରେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲର କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ଅଦନାନ ସ୍ୱାମୀ। ସମ୍ବଲପୁରୀ ଗୀତ ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ 8:15, ଶିଳ୍ପୀମାନେ ହେଲେ ଶଙ୍କର ପ୍ରସାଦ ଦତ୍ତ ଏବଂ ନମିତାରାଣୀ ପଟ୍ଟନାୟକ। ରାତି 8:30 ସ୍ପୋର୍ଟସ୍ କେନ୍, ସ୍ପଟଲାଇଟ୍ ରାତି 9:15, ପବ୍ଲିକ୍ ସ୍ପିକ୍ ରାତି 9:30। ଆଜି ରାତି 10:00 ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ ଗେମ୍ର ଦୈନିକ ଖେଳର ମୁଖ୍ୟାଂଶ ଶୁଣିପାରିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:20। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ପଣ୍ଡିତ ଅଜୟ ପୋହଙ୍କରଙ୍କ ଶାସ୍ତ୍ରୀୟ ଗାୟନ। ଏ ଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥିରୁ ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଏହି ସୂଚନା। ଆଗାମୀକାଲି ପ୍ରଥମ ଅଧିବେଶନରେ 6:10 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁରେନ୍ଦ୍ରନାଥ ସାହୁ, ବନ୍ଦିତା ରାୟ, ମହମ୍ମଦ ସିକନ୍ଦର ଆଲାମ ଏବଂ କେଶବ ଚନ୍ଦ୍ର ରାଉତ। ଚେତନା ଚିନ୍ତନ ପ୍ରଚାର କରିବୁ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। ନୂଆଖାଇ ପର୍ବର ମହନୀୟତା ଏହି ଶୀର୍ଷକରେ ଓଡ଼ିଆ ଆଲୋଚନା ଶୁଣିବେ 7:25। ଆଲୋଚକ ହେଲେ ଅଶୋକ କୁମାର ପାତ୍ର। ଚାଷର କଥା ପାଇଁ ସମୟ ରହିଛି 7:40। 7:45 ଶୁଣିବେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ସ୍ୱୟଂ ପାଢ଼ୀ, ନେହା ନିହାରିକା କର, ମମତା ଜିଜ୍ ଏବଂ କୁଲଦୀପ ପଟ୍ଟନାୟକ। 8:30 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ହେଲେ କରୁଣାକର, ପଙ୍କଜ ଜାଲ ଏବଂ ଅନିଲ ବୌରା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ 9:10। 9:45 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 9:10। ଦ୍ୱିତୀୟ ଅଧିବେଶନରେ ସୁଗମ ସଙ୍ଗୀତ ଶୁଣିପାରିବେ 12:00। ଶିଳ୍ପୀମାନେ ହେଲେ

ସଭାପତୀ ବାରିକ, ସୁଭାଷ ଦାସ, ସନିତା ଗୋସ୍ୱାମୀ, ଧନଞ୍ଜୟ ଶତପଥୀ ଏବଂ ମୀନା ମହାପାତ୍ର। ମାସିକ ହିନ୍ଦୀ ପତ୍ରିକା କାର୍ଯ୍ୟକ୍ରମ ପ୍ରଚାର କରିବ ଝରୋଖା, ଦିନ 12:30। ଚାଷର କଥା ଶୁଣିପାରିବେ ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପ ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ଏହାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ ଶୁଣିବେ କେନ୍ଦ୍ରା ଗୀତ। ସନ୍ଧ୍ୟା 6:30 ପରିବେଷଣ କରିବେ ନାଦବ ପଣ୍ଡା। ଜିଲ୍ଲା ହଲଚାଲ କ୍ରମରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:25। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ରାତି 8:00 ଶୁଣିବେ ଦେଶବନ୍ଦନା। ରାତି 8:15 ଶୁଣିବେ କେତୋଟି ହିନ୍ଦୀ ଭକ୍ତି ଗୀତ। ଶିଳ୍ପୀ ହେଲେ ଜଗଜିତ ସିଂ। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟଲାଇଟ୍ 9:15। ମନିଟକ୍ ଏବଂ ମନ୍ଥନ କାର୍ଯ୍ୟକ୍ରମ 9:30। ଜାପାନଠାରେ ଅନୁଷ୍ଠିତ 20ତମ ଏସିଆନ୍ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ ଶୁଣିପାରିବେ ରାତି 10:00। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 10:20। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସନ୍ତୁର ବାଦନ ରାତି 10:30। ଶିଳ୍ପୀ ହେଲେ ପଣ୍ଡିତ ଶିବ କୁମାର ଶର୍ମା। ଏଥିରେ ଶୁଣିବେ ରାଗ କଲାବତୀ। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ଏହି ସୂଚନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

0: ପ୍ରଚାର କରୁଛୁ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତାବନ୍ଧୁ, ସ୍ୱଚ୍ଛତା ହିଁ ସେବା, ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଦେଶବ୍ୟାପୀ ଜନ ଆନ୍ଦୋଳନ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ପରିମଳ ଓ ସ୍ୱଚ୍ଛତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଶ୍ରମଦାନ ପାଇଁ ଉତ୍ସାହିତ କରିବା। ଏହି ସ୍ୱଚ୍ଛତା ହିଁ ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଆଖପାଖର ପରିବେଶକୁ ସ୍ୱଚ୍ଛ ରଖିବା, ନିଜେ ନିରୋଗ ରହିବା ପାଇଁ ସ୍ୱଚ୍ଛତାକୁ ଆପଣେଇବା। ଏହି ସ୍ୱଚ୍ଛତା ହିଁ ସେବା କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରି ନିଜ ପରିବେଶକୁ ସଫା ରଖିବା ଏହାର ମୂଳ ଲକ୍ଷ୍ୟ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା, ସର୍ବସାଧାରଣ ସ୍ଥାନ ଯେପରିକି ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ଡାକ୍ତରଖାନା, ନଦୀକୂଳକୁ ପରିଷ୍କାର କରିବା ଏବଂ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା, ବିଶେଷ କରି ସ୍ୱଚ୍ଛତା ବଜାୟ ରଖିବାରେ ଯୁବପିଢ଼ି ଆଗେଇ ଆସିବା ଉଚିତ, ଏହାକୁ ଏକ ଆଦର୍ଶ ଭାବି କାର୍ଯ୍ୟ କରିବା ଉଚିତ। ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟ ନୁହେଁ, ଏହା ଏକ ଦୈନନ୍ଦିନ ଅଭ୍ୟାସ। ନିଜ ଘର, ଗଳି ଓ ପରିବେଶକୁ ପରିଷ୍କାର ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ଏହି ଅବସରରେ ଆଜି ରହିଛି ଆଲୋଚନା, ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିଙ୍କ ଆଦର୍ଶ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଭାରତଭୂଷଣ ରଥ।
2: ଆଜିର ସମାଜ ଯୁବକମାନଙ୍କର ସମାଜ କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ଭାରତବର୍ଷର ଜନସଂଖ୍ୟାକୁ ଦେଖିଲେ ତନ୍ମଧ୍ୟରେ ଏକ ସିଂହଭାଗ ହେଉଛି ଯୁବପିଢ଼ି। ତେବେ ଯୁବପିଢ଼ି ଏକ ଆଦର୍ଶ ଜୀବନ ବଞ୍ଚିବା ଏକାନ୍ତ ଆବଶ୍ୟକ, କାରଣ ଯୁବକମାନଙ୍କର ଜୀବନ ଯଦି ଆଦର୍ଶପୂର୍ଣ୍ଣ ହେବ ତେବେ ଏ ଦେଶର ଭବିଷ୍ୟତ ସୁନ୍ଦର ହେବ। ଯଦି ଯୁବକମାନେ ଆଦର୍ଶ ଜୀବନ ବଞ୍ଚିବେ ନାହିଁ ତେବେ ଦେଶର ଭବିଷ୍ୟତ ମଧ୍ୟ ସୁନ୍ଦର ହେବ ନାହିଁ। ସେ ସ୍ୱାସ୍ଥ୍ୟ ହେଉ, ସେ ବିଜ୍ଞାନ ହେଉ, ସେ ଧର୍ମ ହେଉ, ସେ ବାଣିଜ୍ୟ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଯୁବକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଶ୍ଚୟ ରହିଅଛି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସ୍ୱଚ୍ଛତା ଅନ୍ୟ ଏକ ଗୁରୁତ୍ୱକୁ ଧାରଣ କରେ, କାରଣ ପରିବେଶ ଯଦି ସ୍ୱଚ୍ଛ ନ ରହିବ ତେବେ ଭାରତବର୍ଷର ପ୍ରତ୍ୟେକଟି ସ୍ଥାନ ନିଶ୍ଚୟ ଭାବରେ ଏକ ଖରାପ ଦିଗକୁ ଗତି କରିବ। ଆମେ ଏଇଥିପାଇଁ ଏକଥା କହୁ ଯେ ସ୍ୱଚ୍ଛତାକୁ ନେଇ ବର୍ତ୍ତମାନ ଭାରତ ସରକାର ଏବଂ ଓଡ଼ିଶା ସରକାର ତଥା ସମଗ୍ର ବିଶ୍ୱ ଆଜି ଏକତ୍ରିତ ହେଇଛି, କାରଣ ଯଦି ବିଶ୍ୱ ସ୍ୱଚ୍ଛ ନ

ରହେ ଯଦି ବିଶ୍ୱର ପରିବେଶ ନିୟନ୍ତ୍ରିତ ନ ରହେ ତେବେ ବିଶ୍ୱର ପ୍ରତ୍ୟେକଟି ମନୁଷ୍ୟ ପ୍ରତ୍ୟେକଟି ଜୀବ ପ୍ରତ୍ୟେକଟି ପ୍ରାଣୀ ଏପରିକି ଗଛ ଲତା ନିର୍ଜୀବ ଜୀବ ସମସ୍ତେ ତାର ବିପଦର ସମ୍ମୁଖୀନ ହେବେ। ତେଣୁକରି ସ୍ୱଚ୍ଛତାକୁ ରଖିବା ପାଇଁ ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଆମେ ବିଶେଷ ଭାବରେ ତିନୋଟି ତତ୍ତ୍ୱକୁ ଆମେ ଗ୍ରହଣ କରୁ। କ'ଣ ନା ଗୋଟିଏ ହେଉଛି ସୁସ୍ଥ ଶରୀର ବା ସ୍ୱଚ୍ଛ ଶରୀର। ଆମେମାନେ ସମସ୍ତେ ଯୁବପିଢ଼ିମାନେ ଅନୁପ୍ରାଣିତ ହେବା ଏବଂ ଯୁବପିଢ଼ିଙ୍କର ଆଦର୍ଶ ହେବା ଦରକାର। ନିଜ ଶରୀରକୁ ସୁସ୍ଥ ରଖିବେ ଏବଂ ନିଜ ଶରୀରକୁ ସ୍ୱଚ୍ଛ ତଥା ପବିତ୍ର ରଖିବେ। ଦ୍ୱିତୀୟ ହେଉଛି ପରିବେଶ। ନିଜର ପରିବେଶ ଯେଉଁଠି ଆମେ ରହୁଛେ, ସେ ଗାଁ ହେଉ, ସେ ମହାବିଦ୍ୟାଳୟ ହେଉ, ବିଶ୍ୱବିଦ୍ୟାଳୟ ହେଉ, ଅଥବା ଟାଉନ ହେଉ, ଅଥବା ଯେକୌଣସି ସ୍ଥାନରେ ଆମେ ବସୁଛେ, ଉଠୁଛେ, ଚଳୁଛେ, ବଞ୍ଚୁଛେ, ସେ ପ୍ରତ୍ୟେକଟି ସ୍ଥାନ ସ୍ୱଚ୍ଛ ହେବା ଦରକାର, ସୁନ୍ଦର ହେବା ଦରକାର। ସେ ପରିବେଶ, ସେ ବାୟୁମଣ୍ଡଳ, ସେ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ, ଏ ସମସ୍ତ ତତ୍ତ୍ୱ ସ୍ୱଚ୍ଛ ତଥା ପବିତ୍ର ରଖିବେ, ତେବେ ଯାଇ ଆମେ ଗୋଟିଏ ସୁନ୍ଦର ପରିବେଶ ପାଇପାରିବା। ତେଣୁ ଏ ପରିବେଶ ଭିତରେ ଜଳ ସ୍ୱଚ୍ଛତା ଏବଂ ବାୟୁ ସ୍ୱଚ୍ଛତା, ଏ ଉଭୟ ଆମର ଶରୀର ପାଇଁ ଏକାନ୍ତ ଆବଶ୍ୟକ। ଏବଂ ତତ୍ ସହିତ ଆଉ ଗୋଟିଏ ସ୍ୱଚ୍ଛତା ହେଉଛି, ଯେଉଁ ସ୍ୱଚ୍ଛତା ଆମର ଇଣ୍ଟରନାଲ କ୍ୱାଲିଟି, କ'ଣ ସେ ଶକ୍ତି ନା ସିଏ ହେଉଛି ଆମେମାନେ ଭ୍ରଷ୍ଟାଚାର ପ୍ରଭୃତି କୁପ୍ରଥାକୁ ସ୍ୱଚ୍ଛତାରେ ପରିବର୍ତ୍ତନ କରିବା। ଆଜିକାଲି ବିଶ୍ୱରେ ଅନେକ ସ୍ଥାନରେ ଆମେ ଦେଖୁଛେ ଭ୍ରଷ୍ଟାଚାର ବ୍ୟାପି ଯାଇଛି। ସେ ରାଜନୀତି କ୍ଷେତ୍ର ହେଉ, ସେ ମେଡିକାଲ ସାଇନ୍ସ ହେଉ, ସେ ବିଜ୍ଞାନର କ୍ଷେତ୍ର ହେଉ, ପ୍ରତ୍ୟେକଟି କ୍ଷେତ୍ରରେ ଆଜିକାଲି ସ୍ୱଚ୍ଛତା ଅବଲମ୍ବନ କରାଯାଉନାହିଁ ଅନେକ ସ୍ଥାନରେ। ତେଣୁ ସେ କ୍ଷେତ୍ରରେ ମଧ୍ୟ ଆମେ ଆମର ଯୁବପିଢ଼ିମାନେ ଯଦି ଆଦର୍ଶର ରୂପ ନେବେ ଏବଂ ନିଜେ ଯଦି ସ୍ୱଚ୍ଛ ରହିବେ, ତେବେ ଆମେ ଗୋଟିଏ ସୁନ୍ଦର ପରିବେଶ ପାଇପାରିବା। ତେଣୁ ଏଇଭଳି ଭାବରେ ଆମେ ନିଜର ଶରୀର, ନିଜର ପରିବେଶ ଏବଂ ନିଜର ଜୀବନୀ ଚାଲିଚଳଣି, ଏ ସବୁଥିରେ ଯଦି ସ୍ୱଚ୍ଛତାକୁ ଧାରଣ କରିବା, ତେବେ ଆମେ ନିଶ୍ଚୟ ଭାବରେ ଗୋଟିଏ ସୁନ୍ଦର ଭାରତକୁ ଦେଖିପାରିବା। ତେଣୁକରି ଯୁବପିଢ଼ିଙ୍କର ଆଦର୍ଶ ହେଉ ସ୍ୱଚ୍ଛତା ହିଁ ସେବା। ସେମାନେ ଯଦି ସେବା କରିବା ପାଇଁ ଚାହୁଁଛନ୍ତି, କିମ୍ବା ସେବା ଯେ ଚାକିରି କରି କିମ୍ବା ଅଧ୍ୟାପନା କରି କିମ୍ବା ଡାକ୍ତରୀ ସେବା କରି କିମ୍ବା ରାଜନୀତି କରି ଆମେ ସେବା କରିବା, ତାହା ନୁହେଁ। ସ୍ୱଚ୍ଛତା ହେଉଛି ଏକ ସବୁଠାରୁ ପ୍ରମୁଖ ସେବା। ଯଦି ସ୍ୱଚ୍ଛତାକୁ ଗ୍ରହଣ କଲେ, ତେବେ ଆମେ ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କଲେ ମଧ୍ୟ ସବୁ କ୍ଷେତ୍ରରେ ଏହି ସ୍ୱଚ୍ଛତାକୁ ଆମେ ଧାରଣ କରି ସ୍ୱଚ୍ଛତା ରୂପକ ସେବାକୁ ଯୁବକମାନେ ନିଜର ଆଦର୍ଶ ଭାବରେ ଧରି ନିଜର ପରିବେଶକୁ ସୁନ୍ଦର କରିବେ, ନିଜର ପ୍ରକୃତି, ନିଜର ଚରିତ୍ରକୁ ସୁନ୍ଦର କରିବେ ଏବଂ ତତ୍ ସହିତ ଜଳ, ବାୟୁ, ଆକାଶ, ଏ ସମସ୍ତ ପଞ୍ଚଭୂତକୁ ସ୍ୱଚ୍ଛ କରି ଏ ବିଶ୍ୱକୁ ଏକ ସୁନ୍ଦର ବିଶ୍ୱରେ ପରିବର୍ତ୍ତନ କରିପାରିବେ। ବୈଦିକ ଋଷିମାନେ କହିଛନ୍ତି, ୟତ୍ର ବିଶ୍ୱମ୍ ଭବତି ଏକମ୍ ନୀଡମ୍, ଯେଉଁଠି ବିଶ୍ୱ ହେଉଛି ଗୋଟିଏ ଘର ଭଳିଆ, ଯେଉଁଠି ବିଶ୍ୱ ହେଉଛି ଗୋଟିଏ ପରିବାର ସଦୃଶ, ସେଇ ସୁନ୍ଦର ପରିବାର, ସେଇ ସୁନ୍ଦର ପରିବେଶକୁ ଆମେ ଦେଖିପାରିବା ଏବଂ ସୁନ୍ଦର ପରିବେଶଟିଏ ଯଦି ହେଲା, ତାପରେ ଯାଇ ପ୍ରତ୍ୟେକଟି ବ୍ୟକ୍ତି ଆନନ୍ଦରେ ରହିପାରିବ, ପ୍ରତ୍ୟେକଟି ପ୍ରାଣୀ ଆନନ୍ଦରେ ରହିପାରିବ ଏବଂ ଜୀବଜଗତ ସନ୍ତୁଳିତ ଭାବରେ ଗତି କରିପାରିବ। ସ୍ୱଚ୍ଛତା ବିଷୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆମମାନଙ୍କର ଦୃଷ୍ଟିଗୋଚର ହୁଏ। ଆମର ଭାରତ ସରକାର ଏବଂ ବିଶେଷ ଭାବରେ ଆମ ଦେଶର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ମହୋଦୟ, ତାଙ୍କର ଜୀବନ ଶୈଳୀରେ ସେ ଗୋଟେ ଉପଦେଶ ଦେଉଛନ୍ତି ଯେ ସ୍ୱଚ୍ଛତା ହିଁ ଆମର ସେବା ହେଉ। ଆମେମାନେ ଦେଖିଛେ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ କେତେବେଳେ ସିଏ ସମୁଦ୍ର କୂଳରେ ସ୍ୱଚ୍ଛତାର ବାର୍ତ୍ତା ଦେଉଛନ୍ତି ଏବଂ କେତେବେଳେ ନିଜର କାର୍ଯ୍ୟାଳୟରେ ସେ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରୁଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ସ୍ୱଚ୍ଛତା ଉପରେ ବିଶେଷ ସନ୍ଦେଶ ଦେଉଛନ୍ତି। କେବଳ ପ୍ରଧାନମନ୍ତ୍ରୀ ମହୋଦୟ ନୁହନ୍ତି, ଅନେକ ସାଧୁସନ୍ଥ, ଅନେକ ତପସ୍ୱୀ, ଅନେକ ସୋସିଆଲ ରିଫର୍ମର, ଅନେକ ସମାଜ ପାଇଁ କାମ କରୁଥିବା ଅନେକ ମାର୍ଗଦର୍ଶକ, ସେମାନେ ମଧ୍ୟ ସ୍ୱଚ୍ଛତାକୁ ସେବା ଭାବରେ ପରିବର୍ତ୍ତନ କରିଛନ୍ତି ଏବଂ ସ୍ୱଚ୍ଛତାର ତତ୍ତ୍ୱକୁ ସେମାନେ ସମଗ୍ର ଭାରତ ବର୍ଷରେ ଆଜି ପ୍ରଚାର ଏବଂ ପ୍ରସାର କରୁଛନ୍ତି। ତେଣୁକରି ଆମେ ସମସ୍ତେ ସେଇ ସ୍ୱଚ୍ଛତା ଏବଂ ସେବା, ଏଇ ଉଭୟକୁ ଗୋଟିଏ ଧାରାରେ ଯଦି ଆମେ ନେବା, ତେବେ ଆମେ ବିକଶିତ ଭାରତକୁ ଦୃଷ୍ଟିଗୋଚର ହୋଇପାରିବା। ବିକଶିତ ଭାରତର ଲକ୍ଷ୍ୟ ହେଉଛି ଏକ ମହତ୍ ଲକ୍ଷ୍ୟ। କ'ଣ ସେ ବିକଶିତ ଭାରତ? ବିକଶିତ ଭାରତ କେବଳ ନୁହେଁ ଆମେ ଧନ ଜନରେ ସମୃଦ୍ଧ ହେବା, ବିକଶିତ ଭାରତ କେବଳ ନୁହେଁ ଆମେ ବିଜ୍ଞାନରେ ସମୃଦ୍ଧି ପାଇବା, ବିକଶିତ ଭାରତ କେବଳ ଏହା ନୁହେଁ ଆମେ ଟେକ୍ନୋଲୋଜିରେ ସମୃଦ୍ଧି ହେବା, କିନ୍ତୁ ବିକଶିତ ଭାରତର ଅନ୍ୟ ଏକ ଲକ୍ଷ୍ୟ ହେଉଛି ଆମେ ସ୍ୱଚ୍ଛ ଭାରତ ତିଆରି କରିବା, ଆମେ ଗୋଟିଏ ସୁନ୍ଦର ଭାରତ ତିଆରି କରିବା, ଆମେ ଗୋଟିଏ ସୁନ୍ଦର ପରିବେଶପୂର୍ଣ୍ଣ ଭାରତ ବର୍ଷକୁ ତିଆରି କରିବା। ସେଇଥିପାଇଁ ଭାରତ ବର୍ଷର ପ୍ରତ୍ୟେକଟି ଜନସାଧାରଣ ତାଙ୍କର ସଂକଳ୍ପିତ ହେବା ଦରକାର, ପ୍ରତିଜ୍ଞା ନେବା ଦରକାର ଯେ ଆମେ ଗୋଟେ ସ୍ୱଚ୍ଛ ଭାରତ ସୃଷ୍ଟି କରିବା, ଗୋଟେ ସୁନ୍ଦର ପରିବେଶ ସୃଷ୍ଟି କରିବା, ଘରେ ଘରେ ଯେମିତି ସ୍ୱଚ୍ଛତା ରହିବ, ଗାଁ ଯେମିତି ସ୍ୱଚ୍ଛ ହୋଇ ରହିବ, ଗାଁ ଏବଂ ସହର କଲୋନୀ ଯେତେ ସବୁ ସାହି ବସ୍ତି ପଡ଼ା ଏ ସମସ୍ତ କ୍ଷେତ୍ର ଯଦି ସ୍ୱଚ୍ଛ ଏବଂ ସୁନ୍ଦର ରହିବ, କୌଣସିଠାରେ ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ, ଜଳ ସୁରକ୍ଷା ହେବ।

କୁ ଆମେ ପାଣିକୁ କେବେ ନଷ୍ଟ କରିବା ନାହିଁ, ବାୟୁକୁ ନଷ୍ଟ କରିବା ନାହିଁ, ଅତ୍ୟଧିକ ଯାନବାହନ ଚଳାଚଳ କରି ଅତ୍ୟଧିକ କଳକାରଖାନା ଚଳାଚଳ ଚଳାଇବା ଦ୍ୱାରା ଯେଉଁ ବାୟୁ ପ୍ରଦୂଷଣ ହେଉଛି ସେ ପ୍ରଦୂଷଣ ରୋକିବା ପାଇଁ ଆମେ ନିଜେ ନିଜେ ସେଥିପାଇଁ ସଚେତନ ହେବା ଦରକାର ଏବଂ ଜଳ ପ୍ରଦୂଷଣ ରୋକିବା ପାଇଁ ଆମେ ନିଜେ ସଚେତନ ହେବା ଦରକାର। ଆଜିକାଲି ଖାଦ୍ୟରେ ଯେଉଁଭଳି ଭାବରେ ଅପମିଶ୍ରିତ ଖାଦ୍ୟ ରହୁଛି ଏବଂ ବିଶେଷ କରି କୃଷି କ୍ଷେତ୍ରରେ, କୃଷିରେ ମଧ୍ୟ ଅପମିଶ୍ରଣ କରାଯାଉଛି, ବିଭିନ୍ନ ପ୍ରକାରର ସାର ପିଡ଼ିଆ ଅତ୍ୟଧିକ ଭାବରେ ପ୍ରୟୋଗ କରି ଆମେ କୃଷିକୁ ମଧ୍ୟ ନଷ୍ଟ କରିଛେ। ଏସବୁ ହେଉଛି ଗୋଟିଏ ଗୋଟିଏ ସ୍ୱଚ୍ଛତାର ବ୍ୟାଘାତ ସୃଷ୍ଟି କରୁଥିବା ତତ୍ତ୍ୱ। ତେଣୁ ପ୍ରତ୍ୟେକଟି କ୍ଷେତ୍ରରେ, ସେ କୃଷି ହେଉ, ସେ ଘର ହେଉ, ସେ ଅଫିସ କାର୍ଯ୍ୟାଳୟ ହେଉ, ଅଥବା ଖାଦ୍ୟ ପଦାର୍ଥ ହେଉ, ଅଥବା ଯାନବାହନ ହେଉ, ଏସବୁଗୁଡ଼ିକୁ ଆମେ ଯଦି ନିୟନ୍ତ୍ରଣର ସହିତ ରଖିବା ତେବେ ଆମର ପରିବେଶ ସୁନ୍ଦର ହୋଇପାରିବ। ତାପରେ ଯାଇ ଆମେ ଗୋଟିଏ ବିକଶିତ ଭାରତର ଲକ୍ଷ୍ୟ ରଖିବା। ଆମେ ଦେଖୁଛେ ଆମରି ଆଖି ଆଗରେ ଅନେକ ପ୍ରଳୟ ସୃଷ୍ଟି ହୋଇଯାଉଛି, ଆମରି ଆଖି ଆଗରେ ଅନେକ ସ୍ଥାନରେ ବ୍ୟକ୍ତିମାନେ ଏଇ ପରିବେଶ ପ୍ରଦୂଷଣ ବା ପରିବେଶର ସନ୍ତୁଳନ ହରେଇଥିବା ହେତୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି, ଅନେକ ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଯାଉଛି। ଏସବୁ ହେଉଛି ପରିବେଶର ଯେଉଁ ଅସନ୍ତୁଳିତ ପରିବେଶ ତାର କାରଣ। ତେଣୁ ଆମେ ସମସ୍ତେ ନିଜର ଭାଗ୍ୟ, ନିଜର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ସ୍ୱଚ୍ଛତାକୁ ବ୍ରତ ଭାବରେ ଆମେ ଯଦି ନେବା ତେବେ ହିଁ ବିଶେଷ ଭାବରେ ଆମ ଦେଶ ଆଗେଇ ପାରିବ ଏବଂ ଏ ଗୁରୁ ଦାୟିତ୍ୱ ଯୁବପିଢ଼ିଙ୍କ ହାତରେ ରହିଛି। ତେଣୁ ଯୁବପିଢ଼ିଙ୍କର ଆଦର୍ଶ ତାହା ହେଉ, ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିର ପ୍ରମୁଖ ଆଦର୍ଶ।

0: ଶୁଣୁଥିଲେ ଆଲୋଚନା ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିଙ୍କ ଆଦର୍ଶ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଭାରତଭୂଷଣ ରଥ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣିଲେ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ 2026 ଅଧୀନରେ ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ସାମିଲ ହୋଇଛନ୍ତି 2,45,000 ଉର୍ଦ୍ଧ୍ୱ ନୂଆ ଭୋଟର। ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପାଇଁ ଅନୁମୋଦିତ ହେଲା ଡିଏନ୍ବି ସିଟ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଜାରି ହେଲା ସତର୍କ ସୂଚନା। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 8 ସରକାରୀ ଓ ଗୋଟିଏ ବେସରକାରୀ ଏହିଭଳି ମୋଟ 9 କାର୍ଯ୍ୟଦିବସ ରହିବ। 26-27 ତାରିଖ ସରକାରୀ ଛୁଟି ଏବଂ ଆସନ୍ତା ମାସ 2 ତାରିଖରେ ଗାନ୍ଧି ଜୟନ୍ତୀ ପାଇଁ ମଧ୍ୟ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଅଧିବେଶନରେ 6 ବିଧେୟକ ଉପରେ ଆଲୋଚନା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
1: ଏଥିରେ ବିଶେଷ କରି ବିଧାନସଭାର ସୁପରିଚାଳନା କେମିତି ହେବ ଏବଂ 22-9-3-10 ପର୍ଯ୍ୟନ୍ତ କେମିତି ଏ ଯେଉଁ ବିଧାନସଭା ଚାଲିବ ତା ଉପରେ ବିଶେଷ ଭାବରେ ଆମର ଯେଉଁ ନର୍ମାଲ ଏଜେଣ୍ଡା ଥାଏ କି ଆମେ ଓବିଚୋରି, ତାପରେ କ୍ୱେଶ୍ଚିନ୍ ଆୱାର, ତାପରେ ଜିରୋ ଆୱାର, ତାପରେ ଆଡଜର୍ଣ୍ଣମେଣ୍ଟ ମୋସନ ଏବଂ ଲେଜିସ୍ଲେଟିଭ ବିଜନେସ୍ ଏରା ହେଇଛି। ବାଚସ୍ପତିଙ୍କର ସେଇଟା ନିଜସ୍ୱ ତାଙ୍କର ପ୍ରାୟୋରିଟି ଭିତରେ ଅଛି, ତ ସେ ଯାହା ବିଚାର କରିବେ ସେ ଅନୁସାରେ ଆଲୋଚନା ହେବ। ଯାହା
0: ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ପଳନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମୋଟ ଭୋଟର ସଂଖ୍ୟା 3,16,32,754 ହୋଇଛି। ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା 1

0: 61,30,319 ଏବଂ ମହିଳା ଭୋଟରଙ୍କ ସଂଖ୍ୟା 1,54,969 ଓ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା 2,070 ହୋଇଛି। ଭୋଟର ତାଲିକାରେ 2,45,720 ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରୁ ଏପର୍ଯ୍ୟନ୍ତ 44,777 ଜଣ ବାଦ୍ ପଡ଼ିଥିବା ସେ ସୂଚନା ଦେଇଛନ୍ତି। ଏହି ତାଲିକାର ନକଲ ସମସ୍ତ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ମଧ୍ୟ ଏହା କହିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ଅଭିଯୋଗଗୁଡ଼ିକର ଜିଲ୍ଲାପାଳ ପ୍ରଥମ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱିତୀୟ ଆପେଲେଟ୍ ଅଥରିଟି ଭାବେ ଶୁଣାଣି କରିବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି। ଡାକ୍ତରୀ ବିଜ୍ଞାନ ପାଠ୍ୟକ୍ରମ ଜାତୀୟ ପରୀକ୍ଷଣ ପରିଷଦ NBEMS ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟକୁ ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ମାନ୍ୟତା ପ୍ରଦାନ କରିଛି। 5 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁରୋଗ ଡିପ୍ଲୋମା ପାଠ୍ୟକ୍ରମ ପାଇଁ 2 ଲେଖାଏଁ DNB ସିଟ୍ ଆବଣ୍ଟନ କରାଯାଇଛି। ସେଗୁଡ଼ିକ ହେଉଛି ଜଗତସିଂହପୁର, ଜୟପୁର, ଫୁଲବାଣୀ, ଢେଙ୍କାନାଳ ଓ ରାୟଗଡ଼ା। ସେହିପରି ପ୍ରସୂତି ଓ ସ୍ତ୍ରୀରୋଗ ବିଜ୍ଞାନ ଡିପ୍ଲୋମା ପାଠ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 2 ଏବଂ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 1 DNB ସିଟ୍ ଆବଣ୍ଟନ କରାଯାଇଛି। କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆନେସ୍ଥେସିଓଲୋଜି ଓ ମେଡିସିନ୍ରେ ମୋଟ 4 ଡିଏନ୍ବି ସିଟ୍ ପରିଷଦ ଅନୁମୋଦନ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସରକାରୀ ଚିକିତ୍ସାଳୟଗୁଡ଼ିକୁ ଉଚ୍ଚମାନର ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ପରିଷଦ ପକ୍ଷରୁ ଡିଏନ୍ବି ସିଟ୍ ପାଇଁ ମାନ୍ୟତା ପ୍ରଦାନ ଏକ ଉତ୍ସାହଜନକ ପଦକ୍ଷେପ ବୋଲି ଡକ୍ଟର ମହାଲିଙ୍ଗ ବର୍ଣ୍ଣନା କରିଛନ୍ତି। ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନାରେ ଘରଡିଅ ବଣ୍ଟନ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ଅଟଳ ପେନ୍ସନ୍ ଯୋଜନା, ନୂତନ ରାସନ କାର୍ଡ, ଧାନ ସଂଗ୍ରହ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ ପ୍ରଗତି ନେଇ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବ। ଆସନ୍ତା ବୁଧବାର ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପୁରୀଠାରୁ ଆରମ୍ଭ କରି ଦକ୍ଷିଣକୁ ଥିବା ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସନ୍ଧ୍ୟାରୁ ପବନର ବେଗ ବୃଦ୍ଧି ପାଇବା ସହ ବୁଧବାର ଓ ଗୁରୁବାର ରାଜ୍ୟର କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। 25 ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ। ପ୍ରବଳ ବର୍ଷା ଦୃଷ୍ଟିରୁ ନଦୀ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଲୋକସେବା ଭବନରେ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ରାଜ୍ୟର 11 ଜିଲ୍ଲା ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଅନୁମାନ କରାଯାଇଛି। ଉପକୂଳ ତଥା ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇନ୍ଦ୍ରାବତୀ ଓ ତେଲିଙ୍ଗିରେ ଡ୍ୟାମ୍ରେ ଜଳସ୍ତର ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
1: ବାଲିମେଲା ଡ୍ୟାମ୍, କୋଲାବ ଡ୍ୟାମ୍ରେ ପାଣି ସ୍ତର ଏବେ ଏତେ ନାହିଁ, ତାହେଲେ ସେଠି ଆମର କିଛି ଚିନ୍ତା ନାହିଁ। କିନ୍ତୁ ଇନ୍ଦ୍ରାବତୀରେ 84% ଅଛି, ତ ତାଙ୍କୁ ଟିକେ କମ୍ କରିବା ପାଇଁ କୁହାଯାଇଛି। ସେହିଭଳି ଯୋଉ ଆମର ତେଲେଙ୍ଗିରି ଡ୍ୟାମ୍ ଅଛି, ସେଇଥିରେ ମଧ୍ୟ ଟିକେ କମ୍ କରିବା ପାଇଁ କୁହାଯାଇଛି। ଆଉ ସେମାନଙ୍କୁ କୁହାଯାଇଛି ତାଙ୍କ ଟେକ୍ନିକାଲ ଟିମ୍ ସାଙ୍ଗରେ ଆସେସମେଣ୍ଟ କରିବେ, ଆଉ ଯାହା ଯୋଉ ଜାଗାରେ ବି କମ୍ କରିବାକୁ ଅଛି ସେମାନେ କମ୍ କରିବେ, ଆଉ ବାକି ଜାଗାରେ ବି ପୁରା 100% ଆଲର୍ଟ ରହିବେ।
0: ଏହାର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ମଧ୍ୟରେ 8 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି। 110 ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ 1,000 ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଯାଞ୍ଚ କରିଛନ୍ତି। ଗୋପାଳପୁର ସମୁଦ୍ରକୂଳ ପରିଦର୍ଶନ କରି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ଆସନ୍ତାକାଲିଠାରୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆଜି ବିଭିନ୍ନ ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବାର ଖବର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 155ଟି ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର

0: ଅନୁପସ୍ଥିତ ଶିବିରରେ 70 ଅଭିଯୋଗର ଶୁଣାଣି ହେବା ସହ 15 ତତ୍କାଳ ସମାଧାନ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ 49 ଅଭିଯୋଗର ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲା ରିଆମଳ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 19 ଅଭିଯୋଗର ଶୁଣାଣି ହେବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ସମାଧାନ ସଂକ୍ରାନ୍ତ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଶୁଣାଣି ହୋଇଥିବା 87 ଅଭିଯୋଗ ମଧ୍ୟରୁ 16 ତୁରନ୍ତ ସମାଧାନ ହୋଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା କୋକ୍ସରା ବ୍ଲକ କାର୍ଯ୍ୟାଳୟରେ ଏବଂ ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। 77ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନସିପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ଓଡ଼ିଶାର ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୁଲିସ୍ ରେଞ୍ଜ ଓ ବାଟାଲିୟନ୍ର 360 ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଉଦ୍ଘାଟନୀ ସମାରୋହରେ ପୁଲିସ୍ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଚୀନ୍ର ସାଂଘାଇଠାରେ 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା 2026 ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। 27 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ 13 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସାଂଘାଇ ନ୍ୟାସନାଲ୍ ଏକ୍ଜିବିସନ୍ ଆଣ୍ଡ କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି। 70 ରାଷ୍ଟ୍ରର ପ୍ରାୟ 1400 ପ୍ରତିଯୋଗୀ 64 ବର୍ଗରେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟ ବିଧାନସଭାର 7ମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ 2026 ଅଧୀନରେ ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ସାମିଲ ହୋଇଛନ୍ତି 2,45,000 ଉର୍ଦ୍ଧ୍ୱ ନୂଆ ଭୋଟର। ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପାଇଁ ଅନୁମୋଦିତ ହେଲା ଡିଏନ୍ବି ସିଟ୍ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଜାରି ହେଲା ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ, ନକ୍ସଲମୁକ୍ତ ଭାରତରେ ସରକାରଙ୍କ ଭୂମିକା। ଆଲେଖ୍ୟ ଚିରଞ୍ଜୀବୀଙ୍କର ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତରେ ନକ୍ସଲବାଦ ବିକାଶ ପାଇଁ ନୁହେଁ, ଏକ ବିଚାରଗତ ଲଢ଼େଇ ଥିଲା। ନକ୍ସଲବାଦ ଯୋଗୁଁ ମାଓ ଅଧ୍ୟୁଷିତ ଇଲାକାରେ ବର୍ଷ ବର୍ଷ ଧରି ବିକାଶ ମାଟି ମାଡ଼ି ପାରିନଥିଲା। ଆଦିବାସୀଙ୍କୁ ଅସ୍ତ୍ର କରି ବିକାଶ ଛଡ଼ାଇ ନେବା ଓ ପଛୁଆ ଅଞ୍ଚଳକୁ ଆହୁରି ପଛକୁ ଠେଲି ଦେଇ ଗଢ଼ି ଉଠିଥିଲା ଲାଲଗଡ଼। 1967 ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ନକ୍ସଲବାଡ଼ି ଗାଁରୁ ବଢ଼ିଥିବା ଆନ୍ଦୋଳନର ଭ୍ରୂଣ ପରବର୍ତ୍ତୀ ସମୟରେ ନକ୍ସଲ ରୂପ ନେଇଥିଲା। ସମୟକ୍ରମେ ପଶ୍ଚିମବଙ୍ଗ ସମେତ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଯାଏଁ ବ୍ୟାପି ଯାଇଥିଲା। ଏହି ବିଚାରଧାରାରେ ବଞ୍ଚୁଥିବା ବ୍ୟକ୍ତିମାନେ ଭଗବାନ ବିର୍ସା ମୁଣ୍ଡା, ଭଗତ ସିଂଙ୍କ ଭଳି ମହାପୁରୁଷଙ୍କ ଦ୍ୱାରା ଅନୁପ୍ରାଣିତ ହେବା ବଦଳରେ ମାଓ ଚିନ୍ତାଧାରାକୁ ନିଜର ବିଚାର ଓ ବ୍ରତ ଭାବେ ଗ୍ରହଣ କରିନେଇଥିଲେ। ଆଦିବାସୀ ସାମଗ୍ରିକ ଭାବେ ଅର୍ଥ, ଶିକ୍ଷା ଓ କ୍ଷେତ୍ରରେ ମାଓବାଦୀମାନେ ରକ୍ତପାତ 20,000 ପ୍ରାଣ ହରାଇଥିଲେ। କର୍ତ୍ତବ୍ୟରତ ଅବସ୍ଥା 3,500 ଅଧିକ ଶହୀଦ ହୋଇଥିଲେ। 2004 ପର୍ଯ୍ୟନ୍ତ ବାଦ ଦେଲେ ଅନ୍ୟ ସମୟରେ ଦେଶରେ ଶାସନ ଥିଲା। ଏହି ସମୟ ମଧ୍ୟରେ ନକ୍ସଲବାଦ ଦେଶରେ କାୟା ବିସ୍ତାର କରିଥିଲା। 2004 ପ୍ରମୁଖ ସଶସ୍ତ୍ର ସଂଗଠନ ମିଶି ସିପିଆଇ ମାଓବାଦୀ ଗଠନ କରିଥିଲେ। ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ସଶସ୍ତ୍ର ମାଓବାଦୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବିପଦ ବୋଲି ସ୍ୱୀକାର କରିଥିଲେ। ଏହି ସମୟରେ କଂଗ୍ରେସ ସରକାର ସମସ୍ୟାକୁ ସ୍ୱୀକାର କରିଥିଲେ ମଧ୍ୟ ମାଓ ବିଚାରଧାରାର ମୂଳ ଉପାଡ଼ି ଫିଙ୍ଗିବା କ୍ଷେତ୍ରରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରିନଥିଲା। କିନ୍ତୁ 2014 ଯେତେବେଳେ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ନକ୍ସଲବାଦ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ନିୟମ ପଡ଼ିଥିଲା। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରାଗଲା। ଗୁଇନ୍ଦା ତଥ୍ୟକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇପାରିବ, ସେହି ଆଧାରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ। ସଶସ୍ତ୍ର ମାଓ କ୍ୟାଡରମାନଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ସହିତ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଇଡି ଗୁଇନ୍ଦା ସଂସ୍ଥା ମଧ୍ୟରେ ମାଓବାଦୀଙ୍କୁ ପାଣ୍ଠି ଯୋଗାଣ, ସମସ୍ତ ବାହ୍ୟ ସହଯୋଗ ସମ୍ପର୍କିତ ନେଟୱାର୍କ ଉପରେ ମଧ୍ୟ ଏକକାଳୀନ ଆକ୍ରମଣ ପାଇଁ ନୀଳ ନକ୍ସା ପ୍ରସ୍ତୁତ କରାଯାଇଥିଲା। 2024 ଅଗଷ୍ଟ 24ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକୁ ଏକ ଚୂଡ଼ାନ୍ତ ତାରିଖ ଦିଆଯାଇଥିଲା। 2026 ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ବଡ଼ ଘୋଷଣା କରାଯାଇଥିଲା। ମାଓ ଦମନ ଆରମ୍ଭ ପରେ ଦେଶର ଚିତ୍ର ବଦଳି ଯାଇଥିଲା। 2014ରେ ଦେଶରେ 126ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଥିଲା, ଆଜି ଏହା 2ଟିରେ ସୀମିତ ରହିଛି। 2015ରେ 35ଟି ଜିଲ୍ଲାକୁ ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା, ଆଜି ସେହି ସଂଖ୍ୟା 0ରେ ପହଞ୍ଚିଛି। 350ଟି ଥାନା ଅଞ୍ଚଳରେ ନକ୍ସଲ ସମ୍ପର୍କିତ ଘଟଣା ସାମ୍ନାକୁ ଆସୁଥିଲା, ଏବେ ତାହା ମାତ୍ର 7ଟିରେ ପହଞ୍ଚିଛି। 2014ରୁ 2026 ମାର୍ଚ୍ଚ ସୁଦ୍ଧା 706 ଜଣ ନକ୍ସଲ ନିହତ ହୋଇଛନ୍ତି, 2218 ଜଣଙ୍କୁ ଗିରଫ କରାଯାଇଛି, 4839 ଜଣ ଆତ୍ମସମର୍ପଣ କରିଛନ୍ତି। ଦଣ୍ଡକାରଣ୍ୟର 37 ଜଣିଆ ଷ୍ଟେଟ୍ କମିଟିକୁ ସମ୍ପୂର୍ଣ୍ଣ ଧୂଳିସାତ କରାଯାଇଛି। ନକ୍ସଲ ଦମନ କାର୍ଯ୍ୟକ୍ରମରେ ଡ୍ରୋନ୍ ବ୍ୟବହାର, ସାଟେଲାଇଟ୍ ଚିତ୍ର, ଉନ୍ନତ ଇମେଜିଂ ଟେକ୍ନୋଲୋଜି, କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଥିଲା। ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲଙ୍କ ପ୍ରକୃତ ବାସସ୍ଥାନ ଠାବ କରିବାରେ ଏହା ସଶସ୍ତ୍ର ବାହିନୀକୁ ସହଜ କରିଥିଲା। ଗୋଟିଏ ପଟେ ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ସମାନ୍ତରାଳ ଭାବେ ବିକାଶର ଧାରା ମଧ୍ୟ ଦ୍ରୁତ ଗତିରେ ବଢ଼ିଚାଲିଥିଲା। 2014 ପରଠାରୁ ପ୍ରଭାବିତ ଅଞ୍ଚଳରେ 17,599 କିଲୋମିଟର ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି, ଏଥିରୁ 12,000 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, 21,000 କୋଟି ଟଙ୍କା ସ୍ଥାପନ କରାଯାଇଛି, 6,000 କୋଟି ଟଙ୍କା ବ୍ୟୟରେ 5,000 ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ଶିକ୍ଷା କ୍ଷେତ୍ର କଥା ଯଦି ଦେଖାଯାଏ ତେବେ 268 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ମଞ୍ଜୁର କରାଯାଇଛି, ITI ଏବଂ 49ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାଓ ଦମନ କ୍ଷେତ୍ରରେ ଭାରତ ସରକାରଙ୍କୁ ମିଳିଥିବା ଏ ପ୍ରକାର ବୃହତ ସଫଳତା ପଛରେ କୋବ୍ରା ବାଟାଲିୟନ, CRPF, ଛତିଶଗଡ଼ ରାଜ୍ୟ ପୁଲିସ, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ଯବାନ ଏବଂ ସ୍ଥାନୀୟ ଆଦିବାସୀଙ୍କ ବଡ଼ ଭାଗିଦାରୀ ରହିଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନକ୍ସଲମୁକ୍ତ ଭାରତରେ ସରକାରଙ୍କ ଭୂମିକା, ଆଲେଖ୍ୟ ଚିରଞ୍ଜୀବୀ କର, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
1: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ସରକାରୀ କାର୍ଯ୍ୟ ଦିବସକୁ ମିଶାଇକରି ମୋଟ ନଅଟା କାର୍ଯ୍ୟ ଦିବସ ରହିଛେ। 26 ଆଉ 27 ତାରିଖ ସରକାରୀ ଛୁଟି ଆଉ ଆଇବା ମାସ 2 ତାରିଖ ଗାନ୍ଧୀ ଜୟନ୍ତୀ ଲାଗି ଗୃହ କାର୍ଯ୍ୟ ବନ୍ଦ ରହିବା ବୋଲି ଜଣାପଡ଼ିଛି। ଏ ଅଧିବେଶନଟି 6ଟା ବିଧେୟକ ଉପରେ ଆଲୋଚନା ହେବା। MMDR ସଂଶୋଧନ ବିଲ୍ କି ଅଲଗା ପ୍ରସଙ୍ଗ ଉପରେ ବିଲ୍ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ଆଇବା 3 ତାରିଖ ତକ ଅଧିବେଶନ ଚାଲବା। ଅଧିବେଶନ ଆଗନୁ ଆଜି ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାତି ସର୍ବଦଳୀୟ ବୈଠକ ହୋଇଯାଇଛି। ବିଧାନସଭାର ଆଇବା ଅଧିବେଶନ ସୁରୁଖୁରୁତି ଚଲାବାର ଲାଗି ବୈଠକଟି ଆଲୋଚନା କରାଯାଇଛି। ଏଥିଲାଗି ବାଚସ୍ପତି ସବୁ ରାଜନୈତିକ ଦଳମାନଙ୍କର ସହଯୋଗ ମାଗିଛନ୍। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ SIR 2026 ପ୍ରକ୍ରିୟା ଶେଷ ହେବା ଋତୁରୁ ଆଜି ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଭୋଟର ତାଲିକା ବାହାରିଛେ। ଦାବି ଆପତ୍ତି ଆଉ ଅଲଗା ଯୋଗ୍ୟ ଆବେଦନମାନଙ୍କ ନିଷ୍ପତ୍ତି ଉତ୍ରୁ 290,497 ଜନ ମତଦାତାଙ୍କୁ ଚିଠା ଭୋଟର ତାଲିକାଥି ସାମିଲ କରାଯାଇଥିବାର ବେଳେ 44,777 ଜନ ମତଦାତାଙ୍କ ନାଁ ଚିଠା ଭୋଟର ତାଲିକାନୁ ବାଦ ପଡ଼ିଛେ। ହେଲେ ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ରାଇଜେ ମୋଟ ମତଦାତାଙ୍କର ସଂଖ୍ୟା 3,16,32,754 ରହିଛେ। ସେନ୍ତା ମତଦାନ କେନ୍ଦ୍ରମାନଙ୍କର ପୁନର୍ଗଠନ ଉତ୍ରୁ ରାଇଜେ ମୋଟ 45,250 ମତଦାନ କେନ୍ଦ୍ର ହୋଇଛେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ସିଆଡ଼େ ତାଲିକା ବାହାରବାର ଆଗନୁ ରାଜ୍ୟର ସବୁ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସାଙ୍ଗେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ଗୋଟିଏ ବୈଠକ ଟି ବାବଦେ ଆଲୋଚନା କରିଛନ୍। ଏଥର ଉତ୍ରୁ ବାହାରିଥିବା ଭୋଟର ତାଲିକାର ଗୋଟିଏ ଲେଖା କପି ଦିଆଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ଆଉ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ୱେବସାଇଟ୍ ଥି ମିଲ୍ବା ବୋଲି ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାନୁ ଆଜି ଚୂଡ଼ାନ୍ତ ଭୋଟର ତାଲିକା ବାହାରିଛେ। ଜିଲ୍ଲାର ମୋଟ 662 ବୁଥ୍ନ 462,384 ଜନ ଭୋଟରଙ୍କର ତାଲିକା ତିଆରି କରାଯାଇଛି। ବୌଦ୍ଧ ଜିଲ୍ଲାନ 325,886 ଜନ ଭୋଟର ଚୂଡ଼ାନ୍ତ ତାଲିକାତି ସାମିଲ ହୋଇଛନ୍। ବଲାଙ୍ଗୀର ଜିଲ୍ଲାର ମୋଟ ଭୋଟର ସଂଖ୍ୟା 1.09% ବଢ଼ିଛେ। ରାଇଜେ ଗୁଣାତ୍ମକ ଚିକିତ୍ସା ଶିକ୍ଷା ଆଉ ବିଶେଷଜ୍ଞ ଡାକ୍ତର ତିଆରି କ୍ଷେତ୍ରଟି ଗୋଟିଏ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଚିକିତ୍ସା ବିଜ୍ଞାନ କ୍ଷେତ୍ରଟି ଜାତୀୟ ପରୀକ୍ଷା ବୋର୍ଡ ତରଫୁ ରାଜ୍ୟର ଭିନ୍ ଭିନ୍ ସରକାରୀ ଚିକିତ୍ସାଳୟକେ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଶିକ୍ଷା ଲାଗି ମାନ୍ୟତା ଦିଆଯାଇଛି। ଏ କ୍ରମଥି ଜଗତସିଂହପୁର, ଜୟପୁର, ଫୁଲବାଣୀ, ଢେଙ୍କାନାଳ ଆଉ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକେ ଶିଶୁ ରୋଗଥି ଡିପ୍ଲୋମା ପାଠ୍ୟକ୍ରମ ଲାଗି ମାନ୍ୟତା ମିଳିଛି। ଫି ଅନୁଷ୍ଠାନର 2 ଲେଖା ଆଉ ମୋଟ 10 ସିଟ୍ ଉପଲବ୍ଧ ରହିବା। ସେନ୍ତା ଜଗତସିଂହପୁରନ 2 ଆଉ ଅନୁଗୁଳନ ଗୋଟେ ସିଟ୍ ସହିତ ଦୁହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକେ ପ୍ରସୂତି ଆଉ ସ୍ତ୍ରୀ ରୋଗ ବିଜ୍ଞାନଥି ଡିପ୍ଲୋମା ଲାଗି ମାନ୍ୟତା ମିଳିଛି। ଏ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍, ପ୍ରଧାନମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ସରକାରୀ ଡାକ୍ତରଖାନାମାନଙ୍କେ ଉଚ୍ଚା ଦର୍ଜାର ଚିକିତ୍ସା ଶିକ୍ଷା ଆଉ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବିକଶିତ କରବାରଟା ସରକାରଙ୍କର ପ୍ରମୁଖ ଲକ୍ଷ୍ୟ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ପୁରା ହୋଇଛି। ଜନସେବାନୁ ଦେଶ ସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଆଉ ଏହା ଦେତକ ଚାଲିଥିବାର ନିରନ୍ତର ଅଙ୍ଗୀକାରବଦ୍ଧତାକେ ଇଟା ଦର୍ଶଉଛେ। ସେବା ଆଉ ସୁଶାସନର ଇ ଦୂରଦୃଷ୍ଟିଥି ପରିଚାଳିତ ହୋଇକରି ସରକାର 2047 ତର ବିକଶିତ ଭାରତ ଲକ୍ଷ୍ୟ ପୁରା କରବାର ଲାଗି ନିରନ୍ତର କାମ କରିଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏହି ସମର୍ପଣ ଜୀବନକେ ବଦଳଉଛେ। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କଡ଼ିଥି ଆସୁନ୍ ସୁନ୍ମା ଭୋକାଲ୍ ଫର୍ ଲୋକାଲ୍ ବାବଦେ। ଭାରତର ଉପଭୋକ୍ତାମାନଙ୍କର ପସନ୍ଦ ଧୀରେ ଧୀରେ ଆମଦାନୀ ଆଉ ବଡ଼ ବ୍ରାଣ୍ଡ ଦରବାଡ଼କେ ଢଲି ଯାଇଥିଲା, ଯେନ୍ଥିର୍ ଲାଗି MSME ଆଉ କାରିଗରମାନେ ସୀମିତ ବଜାର ଶକ୍ତି ସହିତ ରହିଯାଇଥିଲେ। ବେଶୀ ଉତ୍ପାଦ ଲାଗି ଚାହିଦା କମ୍ବାରକେ ଲାଗିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋକାଲ୍ ଫର୍ ଲୋକାଲ୍ ଜରିଏ ଭାରତୀୟମାନଙ୍କୁ ନିଜର ହାତେ ଥିବାର ଜିନିଷ୍କେ ବାଛିକରି ବିନା ଶୁଳ୍କ, ବିନା ବାଧ୍ୟତା ଆଉ ଅଲଗା ହିସାବରେ ଘିନ୍ବାରକେ ନିବେଦନ କରିଛନ୍।
1: ସାଥିଓ, ଜବ୍ ବି ହମନେ ସଂକଳ୍ପ ଲିଆ ହୈ ତବ୍ ତବ୍ ହମନେ କରକେ ଦିଖାୟା ହୈ। खादी विलुप्त होने के कगार पर पहुंच चुकी थी, कोई पूछने वाला नहीं था। देते संकल्प लिया, एक दशक में खादी की बिक्री करीब करीब 7 गुना बढ़ गई। देश के लोगों ने वोकल फॉर लोकल के मंत्र के साथ खादी को अपनाया है।

0: ଜାହାଜ ମର୍ଯ୍ୟାଦା ଦେବାର ସକ୍ଷମ ହୋଇପାରିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଜିଲ୍ଲା ଗସ୍ତି ଯାଇକରି ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପାଇପ୍ ଜଳ ଯୋଗାଣ ଯୋଜନା, ଅଟଲ ପେନ୍ସନ୍ ଯୋଜନା, ନୂଆ ରାସନ କାର୍ଡ଼ ବାଗିର ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ବିଭାଗୀୟ ଅଧିକାରୀଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୈଠକଟି ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ସବୁ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କର ପୀଠନ ଆଜି 3 ନମ୍ବର ଖେପ ନୂଆଖାଇ ପାଲିତ ହୋଇଯାଇଛି। ଭବାନୀପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର, ଥୁଆମୁଲ ରାମପୁର, କର୍ଲାପାଟ ବାଗିର ଇଲାକାନ ସକାଳର 8:20 ରୁ 9:30 ଭିତରେ ନବାନ୍ନ ଲାଗି କରାଯାଇଥିଲା। ତା ଋତୁରୁ ଘରେ ଘରେ ନୂଆ ଖାଇକରି ଭେଟଘାଟ ମୂଲ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜି 76ତମ ରାଜ୍ୟ ପୁଲିସ୍ ହକି ଚାମ୍ପିଅନ୍ସିପ୍ 2026ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆଉ ଆଘର ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଚାମ୍ପିଅନ୍ସିପ୍କେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍। ଚାମ୍ପିଅନ୍ସିପ୍ଟି ରାଜ୍ୟର ଭିନ୍ ଭିନ୍ ରେଞ୍ଜ ଆଉ ବାଟାଲିୟନ୍ରୁ 18 ପୁଲିସ୍ ଦଳର 360 ଜଣ ଖେଳାଳି ଭାଗ ନେଇଛନ୍। ପ୍ରତିଯୋଗିତା ଏବା 25 ତାରିଖ ତକ ଚାଲ୍ବା। ପାଣିପାଗ। ଉତ୍ତର ଆଣ୍ଡାମାନ ସାଗରନ ହୋଇଥିବା ଲଘୁଚାପ ଧୀରେ ଧୀରେ ପଶ୍ଚିମ ଉତ୍ତର ଦିଗ୍କେ ଗତି କରୁଛି। ଆଇଜିଟା ଅବପାତି ବଦଳିପାରେ। ଇତାର ପ୍ରଭାବଥି ଆଇବା 25 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜିଲ୍ଲାର ଜବରନୁ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ବର୍ଷାକେ ନେଇକରି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍,
1: 19 ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଯେଉଁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ତାହା ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିଛି ଏବଂ ଓଡ଼ିଶାର ଉପକୂଳରେ ବର୍ତ୍ତମାନ ଝିପିଝିପି ବର୍ଷା ସମୁଦ୍ରକୁ ଲାଗି ଯେଉଁ ଅଞ୍ଚଳ ରହିଛି ସେଠାରେ ରେକର୍ଡ କରାଯାଉଛି। ଏହି ଲଘୁଚାପ କ୍ଷେତ୍ରଟି ଧୀରେ ଧୀରେ ଘନୀଭୂତ ହେଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଗୋଟିଏ ଅବପାତରେ ପରିଣତ ହୋଇପାରେ। 23 ତାରିଖ ପାଖରୁ ଏହାର ବିଶେଷ ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ରହିଛି। ଯେଉଁ ଗତିରେ ବର୍ତ୍ତମାନ ଏହା ଗତି କରୁଛି ଉତ୍ତର ପଶ୍ଚିମ ଦିଗକୁ ବା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ 23ରୁ 24 ତାରିଖ ଭିତରେ ସେହି ଅନୁସାରେ ଏହାର ଗତି ଧୀର ରହିବ। ତେଣୁ ସେହି ସମୟରେ ଏହା ହେତୁ ହେଉଥିବା ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି।
0: ସିଆଡ଼େ ଆଇବା 24 ଘଣ୍ଟା ଭିତରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଆଉ ନୟାଗଡ଼ ଜିଲ୍ଲାର ବିଜୁଳି ଘଡ଼ଘଡ଼ି ମାରିକରି ଧୁକାଗଡ଼ି ସହିତ ଅତି ଜବର ବର୍ଷା ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ନେଇକରି ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ବୈଠକ ହୋଇଛି। ଏ ବାବଦେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍, ବର୍ଷା ଲାଗି ରାଜ୍ୟର 11 ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିଲାଗି ଜିଲ୍ଲାପାଳମାନଙ୍କୁ ଆକ୍ତୁରା ସତର୍କତାମୂଳକ ପଦକ୍ଷେପ ନେବାରକେ କୁହାଯାଇଛି। ଇତାର ସହିତ ଆଜିଠାନୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଛନ୍। ଶେଷେ ମୁଖିଆ ଖବର ଫେରଘାଏ। ଆଇବାକାଲିଠାନୁ ମୂଲ ହେବା 17 ବିଧାନସଭାର 7 ନମ୍ବର ଅଧିବେଶନ। ଗୃହକେ ସୁରୁଖୁରୁତି ଚଲାବାର ଲାଗି ବାଚସ୍ପତିଙ୍କର ଅଧ୍ୟକ୍ଷତାତି ହୋଇଛି ସର୍ବଦଳୀୟ ବୈଠକ। ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ହେବାର ଉତ୍ତରୁ ବାହାରିଲା ଚୂଡ଼ାନ୍ତ ଭୋଟର ତାଲିକା। 2,90,497 ଜଣ ମତଦାତା ହେଲେ ସାମିଲ। ଆଉ ଉତ୍ତର ଆଣ୍ଡାମାନ ସାଗରନ ହୋଇଥିବାର ଲଘୁଚାପ ଆଜ୍ ଅବପାତି ବଦଳିବା। ସମ୍ଭାବ୍ୟ ବର୍ଷାକେ ନେଇକରି 11 ଜିଲ୍ଲାକେ ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ମାସ 20 ତାରିଖରୁ ହେବ କାର୍ଯ୍ୟକାରୀ। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫ୍ୟାଣ୍ଟ ଆଜିଠାରୁ ଉତ୍ତରାଖଣ୍ଡରେ ହେଲା ଆରମ୍ଭ। ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀ 2026କୁ ଆସନ୍ତାକାଲି ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି। ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଆଜି 3ଟି ପଦକ ହାସଲ କରିଛି ଭାରତ, ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ମାସ 20 ତାରିଖ ବିଜୟାଦଶମୀଠାରୁ କାର୍ଯ୍ୟକାରୀ ହେବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ରାଜିନାମା କାର୍ଯ୍ୟକାରୀ ହେବା ଦ୍ୱାରା ଭାରତରୁ ରପ୍ତାନୀ ହେଉଥିବା 100% ଉତ୍ପାଦ ଉପରେ ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ। ଆଗାମୀ 4-5 ବର୍ଷ ମଧ୍ୟରେ ଦ୍ୱିପକ୍ଷ ଦ୍ରବ୍ୟ ଓ ସେବା ବାଣିଜ୍ୟିକ କାରବାର ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ପରିମାଣ 30,000 କୋଟିରେ ପହଞ୍ଚିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ସେ କହିଛନ୍ତି ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ଆକାଂକ୍ଷୀ ଲକ୍ଷ୍ୟ ପୂରଣ କରିବା ଦିଗରେ ରଣନୈତିକ ଭାଗିଦାରୀ ପ୍ରତିଫଳିତ ହେଉଛି। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ଦ୍ୱାରା ଏହି ଲକ୍ଷ୍ୟ ଏକ ସଶକ୍ତ ଆର୍ଥିକ ବ୍ୟବସ୍ଥାରେ ପରିଣତ ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ଚୁକ୍ତିନାମା ଦ୍ୱାରା ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର, କୃଷକ, ହସ୍ତଶିଳ୍ପ ଓ ବୟନଶିଳ୍ପ କାରିଗରମାନେ ଅଧିକ ଲାଭବାନ ହେବା ସହିତ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଅଧୀନରେ ନ୍ୟୁଜିଲାଣ୍ଡ ଏହି ମୁକ୍ତ ବାଣିଜ୍ୟ ରାଜିନାମା ଅନୁଯାୟୀ 2,00,000 କୋଟି ଟଙ୍କା ନିବେଶ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ସେ କହିଛନ୍ତି ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ଦ୍ୱାରା ଭାରତରୁ ରପ୍ତାନୀ ହେଉଥିବା ବସ୍ତ୍ର ଓ ବୟନଶିଳ୍ପ କ୍ଷେତ୍ର, ଚମଡ଼ା ଓ ଜୋତା, ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦ ଆଦି କ୍ଷେତ୍ରକୁ ନୂତନ ଭାବେ ପ୍ରୋତ୍ସାହନ ମିଳିବ। ସେହିଭଳି ନ୍ୟୁଜିଲାଣ୍ଡର କାଠ, ଉଲ୍, ଅଶୋଧିତ ଚମଡ଼ା ଆଦି ଦ୍ରବ୍ୟଗୁଡ଼ିକ ଭାରତୀୟ ବଜାରରେ ନୂତନ ସୁଯୋଗ ପାଇପାରିବେ। ଏତଦ୍ବ୍ୟତୀତ ଏହି ରାଜିନାମା ଦ୍ୱାରା ସେବା, ପୁଞ୍ଜିନିବେଶ, ଶିକ୍ଷାର୍ଥୀ ଓ ଯୁବବର୍ଗଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟ ବୃତ୍ତିଧାରୀ ଏବଂ ଛାତ୍ରଛାତ୍ରୀଙ୍କ ଲାଗି ନୂତନ ପଥ ଉନ୍ମୁକ୍ତ ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଭାରତ କାନାଡ଼ା ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷର କରିବା ଜନିତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତା ମାସ 5 ତାରିଖ ଦିନ ଏଥିଲାଗି ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆସନ୍ତା 90 ଦିନ ଦ୍ୱିପକ୍ଷୀୟ ସମ୍ପର୍କ ଲାଗି ଏକ ନିର୍ଦ୍ଧାରକ ସମୟସୀମା ସାବ୍ୟସ୍ତ ହୋଇପାରେ। ଗତ ସପ୍ତାହରେ ଏଥିଲାଗି ସେ ତାଙ୍କର କାନାଡ଼ା ପ୍ରତିପକ୍ଷଙ୍କ ସହିତ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଏହି ଆଲୋଚନା ପ୍ରକ୍ରିୟାକୁ ଅଧିକ

ତ୍ୱରାନ୍ୱିତ କରିବା ଲାଗି ଉଭୟ ପକ୍ଷ ଏହି ବୈଠକରେ ନିଷ୍ପତ୍ତି ନେଇଥିବା ଶ୍ରୀ ଗୋଏଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଏହି ଦୃଷ୍ଟିକୋଣ କିଭଳି ଡିଜିଟାଲ ସାଧାରଣ ଭିତ୍ତିଭୂମି ମାଧ୍ୟମରେ କାର୍ଯ୍ୟରେ ପରିଣତ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଡିଜିଟାଲ ସାଧାରଣ ଭିତ୍ତିଭୂମି ମାଧ୍ୟମରେ ରାଷ୍ଟ୍ରଗୁଡ଼ିକ ସୁଶାସନ କରିବା ସହିତ ଆର୍ଥିକ କାରବାର ସମ୍ପନ୍ନ କରିଥାନ୍ତି। ଏଥିସହିତ ଜନସାଧାରଣଙ୍କୁ ଉତ୍ତମ ସେବା ମଧ୍ୟ ଯୋଗାଇ ଦିଆଯାଇଥାଏ। ଏହି ରୂପାନ୍ତରୀକରଣରେ ଭାରତ ଡିଜିଟାଲ ବ୍ୟବସ୍ଥାରେ ଏକ ବୃହତ୍ ବ୍ୟବହାରକାରୀ ଭାବେ ପରିଣତ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଭାରତ ତ୍ରିସ୍ତରୀୟ ଭାଗିଦାରୀ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିଛି। ପ୍ରଥମଟି ଆଧାର, ଯାହାଦ୍ୱାରା ନାଗରିକଙ୍କର ପରିଚୟକୁ ଯାଞ୍ଚ କରାଯାଇପାରୁଛି। ସେହିଭଳି UPI ମାଧ୍ୟମରେ ଯେକୌଣସି 2 ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ଅବିଳମ୍ବେ ଅର୍ଥ ନେଣଦେଣ ହୋଇପାରୁଛି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଦେଶର ଡିଜିଟାଲ ସାଧାରଣ ଭିତ୍ତିଭୂମି ସଶକ୍ତ ହେବା ଦ୍ୱାରା ଯେକୌଣସି ନାଗରିକ ନିଜର ଆର୍ଥିକ କାରବାର ଜନିତ ଦସ୍ତାବିଜକୁ ଆବଶ୍ୟକ ଅନୁଯାୟୀ ଅନ୍ଲାଇନ୍ରେ ହସ୍ତାନ୍ତର କରିପାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇଠାରେ ଗତ 8 ଦିନ ଅନୁଷ୍ଠିତ ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟ 2026 ଉଦ୍ଘାଟନ କରି ତାଙ୍କ ସରକାରଙ୍କ ଗତ 10 ବର୍ଷ ଶାସନ କାଳରେ ଏହି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଏହାଦ୍ୱାରା ଭାରତର ଆର୍ଥିକ ବ୍ୟବସ୍ଥା ତଥା ଡିଜିଟାଲ ସାଧାରଣ ଭିତ୍ତିଭୂମିକୁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାରେ ପରିଣତ କରିବା ଦିଗରେ ସରକାର କେତେଦୂର ସଫଳ ହୋଇଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫେଣ୍ଟ ଆଜିଠାରୁ ଉତ୍ତରାଖଣ୍ଡର ପିଥୋରାଗଡ଼ଠାରେ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ 3 ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହା ହେଉଛି 2 ମଧ୍ୟରେ ଜାରି ରହିଥିବା ବାର୍ଷିକ ମିଳିତ ସାମରିକ ଅଭ୍ୟାସର ଏକ ଅଂଶ। ଏଥିରେ ଉଭୟ ଦେଶର ସେନା ପକ୍ଷରୁ 45 ଲେଖାଏଁ ସୈନିକ ଅଂଶଗ୍ରହଣ କରିଛନ୍ତି। ଏହାଦ୍ୱାରା ବିଦ୍ରୋହୀ ବିପକ୍ଷ ଅପରେସନ୍ ସମେତ ଶତ୍ରୁକୁ ପ୍ରତିହତ କରିବା ଦିଗରେ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ଉଭୟ ଦେଶ ନିଜ ମଧ୍ୟରେ ଆଦାନ ପ୍ରଦାନ କରିବାର ସୁଯୋଗ ପାଇଥାନ୍ତି ବୋଲି ମନ୍ତ୍ରଣାଳୟ କହିଛି। ମହାନଦୀ ଜଳ ସମସ୍ୟା ଆଲୋଚନା ମାଧ୍ୟମରେ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ସହିତ କେନ୍ଦ୍ରରେ NDA ସରକାର ରହିଥିବା ଦୃଷ୍ଟିରୁ ଦୁଇ ରାଜ୍ୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଉ କୌଣସି ଦ୍ୱନ୍ଦ୍ୱ ଉପୁଜିବାର ଅବକାଶ ନାହିଁ ବୋଲି ଶ୍ରୀ ସାଏ କହିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୁପାରିଶ କ୍ରମେ ଏହି ପ୍ରସଙ୍ଗ 2018 ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। 2016 ଛତିଶଗଡ଼ ସରକାରଙ୍କ ଦ୍ୱାରା ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା ଅଭିଯୋଗ କରିଥିଲା। ଏହାଦ୍ୱାରା ଓଡ଼ିଶାକୁ ଜଳ ପ୍ରବାହ ହ୍ରାସ ପାଇବା ନେଇ ତତ୍କାଳୀନ ରାଜ୍ୟ ସରକାର ଆଶଙ୍କା ପ୍ରକାଶ କରିଥିଲେ। ଇତିମଧ୍ୟରେ ଗତ July 30 କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ CR ପାଟିଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଆଲୋଚନା ଏବଂ ବୈଷୟିକ ପରାମର୍ଶ ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ସମ୍ମତି ପ୍ରକାଶ କରିଥିବା ଜଣାଯାଇଛି। ଉପରାଷ୍ଟ୍ରପତି CP ରାଧାକ୍ରିଷ୍ଣନ ଆସନ୍ତାକାଲି ନୂଆଦିଲ୍ଲୀଠାରେ 9ମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀ 2026 ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି 5 ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ କହିଛି। ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ ଓ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14 ରାଜ୍ୟ ତଥା 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ବିଧାନସଭାର 7ମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 8 ସରକାରୀ ଓ ଗୋଟିଏ ବେସରକାରୀ ଏହିଭଳି ମୋଟ 9 କାର୍ଯ୍ୟଦିବସ ରହିବ। 26-27 ସରକାରୀ ଛୁଟି ଏବଂ ଆସନ୍ତା ମାସ 2 ଗାନ୍ଧୀ ଜୟନ୍ତୀ ପାଇଁ ମଧ୍ୟ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଏହି ଅଧିବେଶନରେ 6 ବିଧେୟକ ଉପରେ ଆଲୋଚନା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି।

0: ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମାକ୍ତୁମ୍ଙ୍କ ଭ୍ରାତା ଶେଖ୍ ଅହମ୍ମଦ ବିନ୍ ରସିଦ୍ ଅଲ୍ ମାକ୍ତୁମ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶେଖ୍ ଅହମ୍ମଦଙ୍କ ସମାଜ ପ୍ରତି ସେବା ମନୋଭାବ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇ ରହିବ। ପ୍ରଧାନମନ୍ତ୍ରୀ ଏଥିଲାଗି ଦୁବାଇର ରାଜପରିବାର ଓ ଜନସାଧାରଣଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଭାରତ 3 ପଦକ ଆଜି ହାସଲ କରିଛି। ପୁରୁଷ 10 ଏୟାର ରାଇଫଲ୍ସ ବର୍ଗରେ ହିମାଂଶୁ ଧିଲନ ରୌପ୍ୟ ପଦକ ହାସଲ କରିଥିବା ବେଳେ ରୁଦ୍ରାଂଶ ପାଟିଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହି ବର୍ଗରେ ଭାରତ ଦଳଗତ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛି। ଏଥିସହିତ ଭାରତ ଏପର୍ଯ୍ୟନ୍ତ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 4 ରୌପ୍ୟ ଓ 1 ବ୍ରୋଞ୍ଜ ପଦକ ହାସଲ କରିଛି। ବନ୍ଧୁକ ଚାଳନା ପ୍ରତିଯୋଗିତାରେ ପଦକ ପାଇଥିବା ଖେଳାଳିମାନଙ୍କୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ମାସ 20 ହେବ କାର୍ଯ୍ୟକାରୀ। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫାଣ୍ଟ ଆଜିଠାରୁ ଉତ୍ତରାଖଣ୍ଡରେ ହେଲା ଆରମ୍ଭ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଆଜି 3 ପଦକ ହାସଲ କରିଛି ଭାରତ। ସମ୍ବାଦ ଶେଷ ହେଲା।
1: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବଲାଙ୍ଗୀରରେ ଏକ ବିଶାଳ ସାଇକେଲ ରାଲି ଆୟୋଜିତ ହୋଇଛି। କୋଶଳ କଳାମଣ୍ଡଳ ପଡ଼ିଆରୁ ବାହାରିଥିବା ରାଲି ସହରର ବିଭିନ୍ନ ରାସ୍ତା ପରିକ୍ରମା କରି ପୁଣି କଳାମଣ୍ଡଳ ପଡ଼ିଆରେ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ରାଲିର ଶୁଭାରମ୍ଭ କରିଥିଲେ। ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଗଠନର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ଶାରୀରିକ ଫିଟ୍ନେସ୍ ସମ୍ପର୍କରେ ସଚେତନତା ସୃଷ୍ଟି ଏହାର ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା କହିଥିଲେ,
2: ବଲାଙ୍ଗୀର ଯେତିକି ଯୁବ ପ୍ରତିଭା ଅଛନ୍ତି ତାଙ୍କୁ ନେଇକି ଗୋଟେ ସାଇକେଲ ରାଲିର ଆୟୋଜନ କରାହେଇଥିଲା। ସାଇକେଲ ରାଲି ଏଥିପାଇଁ କରାଯାଇଥିଲା ଯେ ଆଗାମୀ ଯୁବପିଢ଼ିକୁ କେମିତି ସୁସ୍ଥ ସବଳ ଏବଂ ମାନସିକ ସ୍ତରରେ ବି ତାଙ୍କୁ କେମିତି ସୁସ୍ଥ ରଖିପାରିବା ତାହାରି ଉଦ୍ଦେଶ୍ୟରେ ଏ ଯୋଉ ଆୟୋଜନ ଗୋଟେ ସୁସ୍ଥ ଯୁବ ସମାଜ ଗଠନ ଉଦ୍ଦେଶ୍ୟରେ ବି ଏଇଟା ଗୋଟେ ଅଭିଯାନ। ତେଣୁ ଆଗାମୀ ଦିନରେ ଏଇ ଆମର ଭବିଷ୍ୟତ ଯୁବପିଢ଼ି ଆମ ଦେଶର ସୁରକ୍ଷା ତଥା ସବୁ କ୍ଷେତ୍ରରେ ଯେମିତି ଆଗଭର ହୋଇକି ସବୁ କ୍ଷେତ୍ରରେ ସେମାନେ ନିଜକୁ ନିୟୋଜିତ କରିପାରିବେ। ମୁଖ୍ୟତଃ ଯୋଉ ଖେଳ ମାଧ୍ୟମରେ ଯୋଉ ପ୍ରତିଭା ଗୁଡାକ ଆମର ଉଦୀୟମାନଙ୍କର ଆଗଭର ହେଇଛନ୍ତି କିମ୍ବା ହେଉଛନ୍ତି ତାଙ୍କୁ ଆମେ ବିଭିନ୍ନ କ୍ଷେତ୍ରରେ ଚାକିରି ମାଧ୍ୟମରେ ତାଙ୍କୁ ନିୟୋଜିତ କରିପାରିବା।
1: ଏ ସମ୍ପର୍କରେ ଡିଏସ୍ଓ ପରାଶର ବାଗ କହିଥିଲେ,
3: ଆମର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ତ ସେ ଅବସରରେ ପ୍ରଥମ ଦିନରେ ଆମେ ଆମର ଖେଲୋ ଇଣ୍ଡିଆ ଯୋଉ ଆରଏମସି ଯୋଉ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଅଛି ସେଦିନରେ ଜିଲ୍ଲା କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲୁ। ଦ୍ୱିତୀୟ ଦିନରେ ଆମେ ଟାଉନ ହାଇସ୍କୁଲ ପଡ଼ିଆଠାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମାନ ଆୟୋଜନ କରିଥିଲୁ।
1: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବଲାଙ୍ଗୀରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ସେପ୍ଟେମ୍ବର 17 ଅକ୍ଟୋବର 17 ପର୍ଯ୍ୟନ୍ତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବାର ସୂଚନା ଦିଆଯାଇଛି। ବଲାଙ୍ଗୀର ସହରର ଶ୍ରୀ ଲୋକନାଥ ଶିବ ମନ୍ଦିରରେ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜନପ୍ରତିନିଧି ପ୍ରଶାସନିକ ଅଧିକାରୀ ଓ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ବଲାଙ୍ଗୀରରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ନୂଆଖାଇ ପୂର୍ବରୁ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ନୂଆ ଧାନ ଫଳମୂଳ ଓ ଅନ୍ୟ ସାମଗ୍ରୀ ଅର୍ପଣ କରି ନିମନ୍ତ୍ରଣ କରାଯାଇଥିଲା। ଧାର୍ଯ୍ୟ ସମୟରେ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ଲୋକେ ନୂଆ ଖାଇଥିଲେ। ପରେ ଜୁହାର ଭେଟ ଓ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଲୋଇସିଙ୍ଗା ବ୍ଲକ ଉପରବାହାଲ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସ୍ୱେଚ୍ଛାକୃତ ରକ୍ତଦାନ ଓ ସହାୟକ ଉପକରଣ

0: ବଣ୍ଟନ ଶିବିର ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହାର ଉଦ୍ଘାଟନ କରିଥିଲେ। ବିଭିନ୍ନ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କୁ ହ୍ୱିଲ୍ ଚେୟାର ସମେତ ବିଭିନ୍ନ ସହାୟକ ଉପକରଣ ଦିଆଯାଇଥିଲା। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାଲ ଯୋଗ ଦେଇଥିଲେ। ଏହି ଅବସରରେ ତିନି ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ କ୍ରୀଡ଼ା ଦିବସ ଅବସରରେ କଣ୍ଟାବାଞ୍ଜି ଭୋକେସନାଲ କଲେଜ ଓ କୁସଙ୍ଗ ଆଞ୍ଚଳିକ କଲେଜରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶୁଣିଥିଲେ। କ୍ରୀଡ଼ା ଓ ଯୁବ ପ୍ରତିଭାକୁ ପ୍ରୋତ୍ସାହନ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା। ଅନ୍ତର୍ଜାତୀୟ ରୋଇଂ ଚମ୍ପିୟନ ରିତୁ କୌଡ଼ି ଛାତ୍ରଛାତ୍ରୀଙ୍କୁ ନିଜ କ୍ରୀଡ଼ା ଜୀବନର ଅନୁଭୂତି ବାଣ୍ଟିଥିଲେ। ବଲାଙ୍ଗୀରରେ ବୟନ ଓ ହସ୍ତତନ୍ତ ଶିଳ୍ପର ବିକାଶ ସମ୍ପର୍କିତ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାରେ ବୁଣାକାରଙ୍କ ପାଇଁ ବିଭିନ୍ନ ଯୋଜନା ଓ ଶିଳ୍ପର ବିକାଶ ନେଇ ଆଲୋଚନା ହୋଇଥିଲା। ଅତିଥିମାନେ ହସ୍ତତନ୍ତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ଅବସରରେ କିଛି ଅଂଶୀଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 7:30। ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷ ପାସ୍।

0: ଯିବା ବୋଲୁଛେ
1: କେନ୍ତା ହବା ତୋଲା
0: କେନ୍ତା ହବା ବୋଲେ ଦେଖ ତୁଇ ଫଟଫଟି କେ ଯେନ୍ତା ତଳେ ଚଲଉଛୁ ଯେତକି ରେସ୍ ତୁ ଚଲଉଛୁ ଯେ ଦୁର୍ଘଟଣା ହେବାର ସମ୍ଭାବନା ଅଛେ କି ନାଇଁ
1: ଅଛେ ଅଛେ
0: ହେଁ
1: ଅଛେ
0: ତାର ଉପରେ ପୁଣି ତୁଇ ହେଲମେଟ ପୁଣି ନେଇ ପିନ୍ଧବାର ହେଁ ତେନେ ପୁଣି ଆର ଦୁଇ ଲୋକକେ ତୁଇ ବସେଇ କରି ନଉଛୁ
1: ହଏ ଦଦା ହି ଯେସି ଟିକେ ଟିକେ ହେଟା
0: ନାଇଁ ନାଇଁ ନାଇଁ ନାଇଁ ନାଇଁ ଶୁନ ରେ ବାବୁ ଜୀବନ ଥିଲେ ଜୀବକା ଅଛେ
1: ହଇ
0: ହେଁ
1: ହଇ
0: ଜୀବନ ଥିବା ବୋଲେ ଏଚ ବୁଲେଟ ଘିନିଛୁ ଏବାର କାଲି ତୁଇ କାର ପୁଣି ଘିନବୁ ରେ ବାବୁ ହଁ ଯେ ବାବୁ ହେଟା ତକେ କହୁଛେ ସଡକ ନେ ଗାଡି ମଟର ଚଲେଇବା ଲାଗି ନିୟମ ଅଛେ
1: ହଁ ଦଦା ହେଟା ତ ଅଛି
0: ହଇ
1: ହଇ ଦଦା ନିୟମ କାନୁନ ତ ଦେଖ ସବୁ ଜାଣିଛୁ
0: ହଁ
1: ମାତର ଦେଖ କିଏ ଇ ଗାଁ କହିଲି ନେ କିଏ ପଚାରୁଛେ ବୋଲି କରି ଟିକେ ହେନ୍ତା ଚଲେଇ ଦଉଛୁ ଆରୁ
0: ଯେ ବାବୁ ଠିକ ଅଛେ ତୁଇ ଗାଁ ଗହଳି ତୁ କିଏ ପତ୍ରଉଛେ ବୋଲୁଛୁ ଇ ଯେନ୍ ମୁଖ୍ୟ ସଡକ ମନେ ଅଛେ ରେ ବାବୁ ହେନେ ପୁଣି ତ ତୁଇ ଯେନ୍ତା ତୋଡ଼େ ଗାଡ଼ି ଚଲେଇ ଦଉଛୁ ଯେ ହେଟା ଅସୁବିଧା ହେବା ତ ଶୁନ ରେ ବାବୁ ଗୋଟେ କଥା ତୁଇ ଖାଲି ନେଇ ସେ ବୋଲନୁ ତୋର ଭଲେ ଆମର ଚାଷୀ ଦୋଦା ମାନେ ଅଛନ୍ ଯେନ୍ ମାନେ ଗାଡ଼ି ମଟର ଚଲଉଛନ୍ ମୁଖ୍ୟ ସଡକ ନେ ବୋଲନୁ ସେମାନେ ପୁଣି ଜାଣବାର କଥା ଯେ ସଡକ ନେ ଗାଡ଼ି ମଟର ଚଲେଇଲା ବେଳକେ ନିୟମ କେତେଟା ମାନବାକେ ପଡ଼ବା ଯେନ୍ତା ତୁଇ ଯଦି ଦୁଇ ଚକିଆ ଚଲଉଛୁ ବୋଇଲେ ବୋଲନୁ ତୋକେ ହେଲମେଟ ପିନ୍ଧବାକେ ପଡ଼ବା
1: ହଏ
0: ଆରୁ ଚାର ଚକିଆ ଚଲଉଛୁ ବୋଲେ ତୋକେ ସିଟ୍ ବେଲ୍ଟ ବାନ୍ଧବାକେ ପଡ଼ବା
1: ହଏ
0: ହେଁ
1: ହେଟା ତ ଠିକ କଥା ହେ ଦଦା
0: ହଁ ତେନକେ ରେ ବାବୁ ଇ ନିଶା ଦ୍ରବ୍ୟ ସେବନ କରି କରି ଗାଡ଼ି ମଟର ନେଇ ଚଲେଇବାର କଥା
1: ହଁ ଇଟା ଅସଲ କଥା ହେ ଦଦା
0: ହଁ
1: ଦେଖ ମୁଇଁ ତ ନି କରବା ମାତର ମୁଇଁ ବନେ ଲୋକକେ ଦେଖିଛେ ବୋଲନୁ ଇ ନିଶା ପାନ କରିକିନା ହେଁ ଏ ଗାଡ଼ିକେ ଭୁର ଭାର ଚଲଉଛୁ
0: ହଁ ବାବୁରେ ଦ୍ରୁତ ଗତି ମହା ବିପତ୍ତି ବୋଲସନ୍
1: ହଏ ଦଦା ଦେଖ ତୁଇ ତ ସବୁ କଥା କହିଲୁ ବୋଲ ହଁ ଇ ଅସଲ କଥା ତ ସଡକ ସୁରକ୍ଷା ଜୀବନ ରକ୍ଷା ଆର୍ ଯେତେ ନିୟମ କାନୁନ ଅଛେ ଇ ସବୁକେ ଆମେ ମାନି ଚଲବାର କଥା
0: ଆମର ଇ କାର୍ଯ୍ୟକ୍ରମକେ ଯେନ୍ ଚାଷୀ ଦଦା ମା ଭୟନା ଶ୍ରୋତା ବନ୍ଧୁ ଶୁଣୁଛନ୍ ସବକେ ଆମେ ଅନୁରୋଧ କରମା ଯେ ସଡକ ନେ ଗାଡ଼ି ମଟର ଚଲେଇଲା ବେଳକେ ଯେନ୍ ନିୟମ କାନୁନ ସରକାର ବନେଇଛନ୍ ସେ ନିୟମ କାନୁନକେ ପାଳନ କରବେ ନିଜର ଜୀବନ୍ତ ରକ୍ଷା କରବେ କରବେ ଯେନ୍ ଆମର ସଡକ ନେ ଲୋକମାନେ ଚଲାବୁଲା କରୁଛନ୍ ତାଙ୍କର ଜୀବନକେ ପୁଣି ରକ୍ଷା କରବେ
1: କରବେ କରବେ ଦଦା ତୁଇ ତ ଆଜ ମୋର ଆଖ ଖୁଲି ଦେଲୁ ବୋଲ ମୁଇଁ ପୁଣି ଆଜ ନୁ ବୋଲନୁ ଠିକ ହିସାବେ ଚଲାବି
0: ଆର
1: ହେଲମେଟ ପୁଣି ପିନ୍ଧବି
0: ଯେ ବାବୁରେ ତୁମି କଥାବାର୍ତ୍ତା ହେଲା ବେଲକେ ବୋଲନୁ ହେ ଯେ ଆମର ସତ୍ୟନାରାୟଣ ଦଦା
1: ହଁ
0: ତାଙ୍କର ଘୁମରା ଦଲ୍ କେ ଧରିକିରି ଖେଟଲେ ନା
1: ହଁ ଆମର ଶିଳ୍ପୀ ଦଦା ମାନେ ଖେଟଲେ ବୋଲ ହଁ ତାହେଲେ ଗାନା ବାଜନା ଗୁଟେ କରବେ ବୋଲନୁ ଘୁମରା ଗାନା ହଁ ତାହେଲେ ଦଦା ଶୁନୁ ଟିକେ
0: ଶୁନୁ
2: ରସର କେଲି ବୋ ଗାଇ ଗୋଲା ନାଲେ ନାଲେ ବୋଲ ଦ ଗୋଲା ନାଲେ ରେ ବୋଲ ଦ ଗୋଲା ନାଲେ ଗାଇ ଗୋଲା ନାଲେ ନାଲେ ବୋଲ ଦ ଗୋଲା ନାଲେ ବଡ ବୋଉ ଭାଗୁ ଅଛେ ବନ୍ଧ ତଲେ ତଲେ ବନ୍ଧ ତଲେ ତଲେ କିରେ ନାଗ ଫେଣି କଟା ଆରେ ଗୁଡ଼େ କଟା ମାଡି ଦେଲେ ବୋଉକେ ଗୁଡ଼େ କଟା ମାଡି ଦେଲେ ବୋଉକେ ଫୁଲି ଯିବା ଓଟା ଲଡ଼ୁ ଲସ୍ କଲାରେ।

ଅଠରଟା ଗୋଡ଼, ଆରେ ଅଠର ଗୋଡ଼ରେ ପୁଣି ତେଲ ନଦୀ ବଡ଼, ତେଲ ନଦୀ ପାନି କିରେ ପହଁରି ପହଁରି, ଆରେ ଗାଧୁଥିଲା ହଜି ଗଲା ନନୀର।

0: ସେଟା ଏକା ସବୁଠୁ ଭଲ ମାଟି। ସେ ମାଟିରେ ଯଦି ଆମେ ସାର ଦେମୁ ବୋଲେ ଗଛ ଚେରିକି ସେ ସାର ଯୋଗାବା, ସେଟା ଗୋଟେ ଜାଣିପାରିବ ଚାଷୀ ଏକ ନମ୍ବର। ଦୁଇ ନମ୍ବରରେ ହେଉଛି ଜବକ୍ଷା ଅର୍ଜନ ସାର, ଏଇଟା ଗୋଟେ ଏନ୍ତା ସାର ଯେ ମଣିଷକେ ଯେନ୍ତା ଭାତ ସେଟା ହେଲା ଜବକ୍ଷା ଅର୍ଜନ ସାର।
1: ଆଜ୍ଞା,
0: ଫସ୍ଫରସ୍ ଗୋଟେ ଅଛେ, ଯେନ୍ତା ଭାତ ପରେ ଆମର ଡାଲି ଗୋଟେ ମୁଖ୍ୟ ଖାଦ୍ୟ, ସେନ୍ତା ଫସ୍ଫରସ୍। ପଟାସ୍ ଗୋଟେ ଅଛେ, ସେ ଗଛ ଲାଗି ସେଟା ତରକାରୀ।
1: ଆଜ୍ଞା,
0: ଆମର ଯେନ୍ତା ତରକାରୀ ଯେନ୍ତା ଭାତ ଡାଲି ତରକାରୀ ତିନିଟା ପ୍ରଧାନ ଖାଦ୍ୟ।
1: ଆଜ୍ଞା,
0: ସେନ୍ତା ନେଇକି ଜବକ୍ଷା ଅର୍ଜନ ସାର, ଫସ୍ଫରସ୍, ପଟାସ୍ ଏ ତିନିଟା ମୁଖ୍ୟ ଖାଦ୍ୟ। ଆମେ ମାଟି ପରୀକ୍ଷା କରିସାରିଲା ପରେ ସଏଲ୍ ପିଏଚ୍ ଅମ୍ଳ ତ ଜାଣିବା ଏକ ନମ୍ବର, ଦୁଇ ନମ୍ବର ଜବକ୍ଷା ଅର୍ଜନ ସାର କେତେ ଅଛି ଜାଣିପାରିବା, ତିନି ନମ୍ବରରେ ଫସ୍ଫରସ୍ କେତେ ଅଛି ଜାଣିପାରିବା, ତାପରେ ଚାରି ନମ୍ବରରେ ପଟାସ୍ ଜାଣିପାରିବା।
1: ଆଜ୍ଞା,
0: ଏତିକି ଯଦି ଆମେ ମେଣ୍ଟେନ୍ କରିକରି ଆମେ ଅନୁମୋଦିତ ସାର ଦେମା, ସେତେ ଯାହା ଯେନ୍ ମାଟି ପରୀକ୍ଷା କରିସାରିଲା ପରେ ଅନୁମୋଦିତ ପରିମାଣ ଗୋଟେ ଅଛେ, ଅନୁମୋଦିତ ପରିମାଣ ସେଟା ଆଲ୍କେମିଷ୍ଟ କାର୍ଡ଼ରେ ଲେଖା ହେଇଥିବା, ସେ ଅନୁମୋଦିତ ପରିମାଣ ଯଦି ଦିଆହେଲା ବେଲେ ଠିକ୍ କାମ ଦେବା। ବର୍ତ୍ତମାନ ଯୁଗରେ ସାର ଗୋଟେ ବହୁତ ଦାମ ହେଇଗଲା ନା, ଚାଷୀମାନେ 35 କେଜି ଦରକାର ଥିଲେ ଗୋଟେ ବସ୍ତା ପକେଇ ଦେଉଛନ୍, ଛାଡ଼ ଗୋଟେ ବସ୍ତା ଦେଇଦେଉ ବୋଲି କହୁଛନ୍।
1: ଆଜ୍ଞା,
0: କିନ୍ତୁ ଠିକ୍ ନାଇଁ, ସେ ସାରକୁ ବି ଆମେ ଠିକ୍ ହିସାବରେ ଆମେ ବିନିଯୋଗ କରିବାର ଅଛେ, ଯେନ୍ତାକି ଆମେ ଆମର କଷ୍ଟ ଅଫ୍ କଲ୍ଟିଭେସନ୍ ଯେନ୍ଟା ଆମେ ଖର୍ଚ୍ଚ କରୁଛୁଁ, ଖର୍ଚ୍ଚ କମେଇମା ଉତ୍ପାଦନ ଅଧିକା ପାଇମା।
1: ଆଜ୍ଞା,
0: ତ ଏଥିଲାଗି ଇ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼୍ବା। ଏହାକୁ ଛାଡ଼ିକରି ଯେନ୍ ଚାଷୀ ଭାଇମାନେ ଯଦି ଜାଣିବା ଲାଗି ଚାହୁଁଛନ୍, ଆଉ ସେଥିରେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଗୌଣ ସାର ଯେନ୍ଟା ଅଛେ, ସେଥିରେ ବୋରନ୍, ମୋଲିବିଡ଼ନମ୍, ଜିଙ୍କ, ମାଙ୍ଗାନିଜ୍ ଏଇଟା ସବୁ ଅଛେ।
1: ଆଜ୍ଞା,
0: ତ ପ୍ରାୟ ଏତିକି ଆମେ ଜାଣି ସାରିଲା ପରେ ଯେନ୍ତା ଗୋଟେ ଗଛକୁ ଆମେ 16 ପ୍ରକାର ଖାଦ୍ୟ ସାର ଦେବାରଟା, ସେଥିରେ ମୁଖ୍ୟ ସାର ହେଉଛେ ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସ୍ ଯେନ୍ଟାକି ଭାତ ଡାଲି ତରକାରୀ ହିସାବରେ ହେଉଛେ, ଅନ୍ୟ ଯେନ୍ଟା ସବୁ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯେମିତି ଆମେ ଖାଉଛୁଁ ଚିପ୍ସ, ବଡ଼ି, ପାପଡ଼, ଆଚାର ଏନ୍ତା ଟାଇପ୍ର ଗଛ୍କେ ବି ଦରକାର।
1: ତ ଆଜ୍ଞା, ଗୋଟେ କଥା କହନ୍ ଯେ ଆମର ଚାଷୀ ଭାଇମାନେ ତ ନିଶ୍ଚିତ ଭାବରେ ଆପଣ କଥା ଶୁଣିକରି ସେମାନେ ଜାଣିବା ଲାଗି ଚାହୁଁଛନ୍, ଯଦି ଗୋଟେ ରୋଗୀକେ ଅଧିକ ରକ୍ତଚାପ ହେଲା କି ବ୍ଲଡ଼ ପ୍ରେସର ହେଲା, ତାକେ କମ୍ବା ଲାଗି ଔଷଧ ଅଛେ?
0: ଔଷଧ ଅଛେ।
1: ତ ଏଇ ଯେନ୍ ଆପଣ ଯେନ୍ 4ଟା ଉପାଦାନ କହିଲେ, ଯେନ୍ତାକି ଅମ୍ଳତ୍ଵ, ଖାରତ୍ଵ, ଯେନ୍ 4ଟା କଥା ଯେନ୍ କହିଲେ, ତ ଏଇ 4ଟା କଥାକେ ନର୍ମାଲ କରବା ଲାଗି, ବାଲାନ୍ସ କରବା ଲାଗି ସେନ୍ତା କିଛି ଆପଣଙ୍କର ଔଷଧ କଷା କିଛି ଅଛି କି?
0: ହଁ, ଔଷଧ କଷା ଅଛି, ସରକାରୀ ସ୍ତରରେ ବି ଆମର ଯେନ୍ଟା ସୁବିଧା ଅଛି, ବହୁତ କମ୍ ଦାମରେ ସେଟା ଦିଆଯାଉଛି। ପ୍ରଥମରେ ତ ଏକ ନମ୍ବର ମୁଁ କହିଲି ଅମ୍ଳତ୍ଵ, ଅମ୍ଳତ୍ଵ ଯଦି ହେଲା ବେଲେ ଆମର ସପ୍ଲାଏ ହେଉଛି ପେପର ମିଲ୍ ସ୍ଲଚ୍।
1: ଆଜ୍ଞା,
0: କାଗଜ କଳ ମଣ୍ଡ।
1: ଆଜ୍ଞା,
0: ମାତ୍ର ବସ୍ତାକେ 10 ଟଙ୍କା, ଏବେ ଟିକେ ବଢ଼ିଗଲା ନା?
1: ଆଜ୍ଞା,
0: 10 ଟଙ୍କା ଖାଲି ସେଟା ଟ୍ରାନ୍ସପୋର୍ଟେସନ୍ ଚାର୍ଜ ନିଆଯାଉଛେ, 40 ଟଙ୍କା ଯଦି ଖର୍ଚ୍ଚ କଲା ଗୋଟେ ଚାଷୀ ଏକରକେ, ବେଲେ ତାର ଅମ୍ଳ କ୍ଷାରିଟା ବାଲାନ୍ସ ହେଇଯାଉଛେ।
1: ତ ଆଜ୍ଞା, ଇ ଯେନ୍ ଆପଣ ଯେନ୍ କାଗଜ କଳ ମଣ୍ଡ କଥା କହିଲେ, ଇଟା ତ ଆମର ଅଞ୍ଚଳରେ ସେ କାଗଜ କଳ ନାଇଁ ନା, ତ ଆମର ଚାଷୀ ଭାଇମାନେ କେନ୍ଠାନୁ ପାଇବେ? ଆଜ୍ଞା,
0: ସରକାରୀ ସ୍ତରରୁ ଆମେ ସପ୍ଲାଏ ହେଉଛେ, ପାରାଦୀପରୁ ଆସୁଛେ।
1: ଆଜ୍ଞା,
0: ଜୟପୁରରେ ଗୋଟେ କାଗଜ କଳ ଅଛି, ତ ସେଥିରୁ ବି ଆମର ସପ୍ଲାଏ ହେଉଛେ।
1: ଆଜ୍ଞା,
0: ଯେନ୍ ଟ୍ରାନ୍ସପୋର୍ଟେସନ୍ ଖର୍ଚ୍ଚ ହେଉଛେ ମାତ୍ର 10 ଟଙ୍କା ଚାଷୀ ଦେବାକୁ ପଡ଼୍ବା, ଆମେ ଯେନ୍ ପାଖରେ ପହଞ୍ଚାବା ଲାଗି କହିଲେ ବି ଆମେ ପ୍ରାୟ ସପ୍ଲାଏ ସେନେ କହିଦେଉଛୁଁ, ସେ ଟ୍ରକ୍ କହିଦେଉଛୁଁ, ସେ ପାଖରେ ପହଞ୍ଚେଇ ଦିଅ ଭାଇ, ସେ ପଞ୍ଚାୟତରେ ପହଞ୍ଚେଇ ଦିଅ, ଦରକାର ଅଛି। ସେଇ ହିସାବରେ ଆମେ କାଗଜ କଳ ମଣ୍ଡ ଏକ, ଦୁଇ ନମ୍ବରରେ ଜିପ୍ସମ୍ ଗୋଟେ ଅଛେ। ତ ଏଇ ଦୁଇଟା ଜିନିଷ ଯଦି ଆମେ ଯଦି ମାଟିରେ ଦେବା, ତାହେଲେ ଅମ୍ଳତ୍ଵ କ୍ଷାରି ତ ଆମେ ମେଣ୍ଟେନ୍ କରିପାରିବା।
1: ତ ଗୋଟେ କଥା କହୁନ୍ ଯେ ଆଜ୍ଞା, ଯଦି ଆମେ ଏଇସବୁ ଜିନିଷ୍କେ ଆମେ ଯଦି ଠିକ୍ ହିସାବରେ ସଜାଡ଼େଇ ଦେମା, ମାନେ ଜବକ୍ଷର ଜାନକେ ଯଦି ଆମେ ଠିକ୍ କରିଦେମା କି ଅମ୍ଳତ୍ଵ ଖାରତକୁ ଆମେ ଠିକ୍ କରିଦେମା, ବେଲେ ନିଶ୍ଚିତ ଭାବରେ ଆମ ଚାଷୀମାନେ ସୁଫଳ ପାଇବେ,
0: ବହୁତ ଅମଳ ହେବା ସେଟା।
1: ତ ଇନେ ଗୋଟେ କଥା କହୁନ୍ ଆଜ୍ଞା, ଯେ ଆମର ଏ ମାଟ ପରୀକ୍ଷା କରବା ଲାଗି ଆଜ୍ଞା ଆମେ କାଣା କାଣା କରବାକୁ ପଡ଼ବା? ଆଜ୍ଞା,
0: ମାଟି ପରୀକ୍ଷା କରବାର୍ ଲାଗି ଆମେ ସାଧାରଣତଃ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମେ ଏଇ ଭିତରେ ଆମେ ମାଟି ନମୁନା ସଂଗ୍ରହ କରା ଭଲ ହେ।
1: ଆଜ୍ଞା,
0: ଚାଷ ପ୍ରାୟ କେନ୍ଟା ନେଇଥିବା, ଆମେ ସେଥିଲାଗି ମାଟି ନମୁନା ସଂଗ୍ରହ ଠିକ୍ ହିସାବରେ କରବାର ଅଛି।
1: ଆଜ୍ଞା,
0: ଏବେ ଚାଷୀ ଭାଇ କହିଲେ ମାଟି ଦିଅରେ ଭାଇ ବୋଲି କହିଲେ, କେନ୍ ହୁଡ଼ାଟା ଗୋଟେ ଟାଲା ଆଣିକରି ଗୋଟେ ଜରି ଭିତରେ ଭର୍ତ୍ତି କରି ଦେଇଦେଉଛନ୍?
1: ଆଜ୍ଞା,
0: ହେଟା ପ୍ରୋସିଜର୍ ନେଇ ସେ।
1: ଆଜ୍ଞା,
0: ଗୋଟେ ଏକରରୁ 10 ଜାଗାରେ ମାଟି ଖୋଲିକି 6 ଇଞ୍ଚରୁ ମାଟି ଖୋଲିକରି ଆଣବାର ଅଛେ।
1: ଆଜ୍ଞା,
0: 6 ଇଞ୍ଚ ଗଭୀରରୁ ମାଟି ଯଦି ଅଣା ହେଲା, ସେଟାକେ ଗୋଟେ ମିଶା ହେବା, ମିଶା ହେଇକରି ତାର ଗୋଟେ କ୍ୱାଟରିଂ ଯେନ୍ଟା କରିକରି 4 ଭାଗ କରିକରି, ମାଟି ଯଦି ଓଦା ଥିଲେ ଶୁଖା କରିଦେବାର ଅଛେ, ଛାଇରେ ଶୁଖେଇ କରି, ତାପରେ କ୍ୱାଟରିଂ କର୍ମା। କ୍ୱାଟରିଂ କାଣା, ତାକୁ ପିଠା ବୋଲି ବିଛେଇ ଦେମା, 4 ଭାଗ କରିଦେମା।
1: ଆଜ୍ଞା,
0: ପୂର୍ବ ପଶ୍ଚିମ ଯଦି କାଟିଦେମୁ, ଉତ୍ତର ଦକ୍ଷିଣ ରଖମୁ।
1: ଆଜ୍ଞା,
0: ବୋଲେ ଯେତେ ମାଟି ନେଇଥିମୁ, ଧରନ୍ 10 କେଜି ଆମେ ନେଇଛୁ।
1: ଆଜ୍ଞା,
0: 10 କେଜି ବୋଲି କମିଯିବ, 5 କେଜି ହେଇଯିବା, ସେ 5 କେଜିକି ଆର ଥରେ ଏନ୍ତା ନେଇକି ପିଠା ବୋଲି ଛାଣିଦେମା।
1: ଆଜ୍ଞା,
0: ରଖିଦେଇ ସାରିଲା ପରେ ଫେର 4 ଭାଗ କରିଦେମା।
1: ଆଜ୍ଞା,
0: ଫେର ହେନ୍ତା ପୂର୍ବ ପଶ୍ଚିମର ଫିକି ଦେମା, ନେଇକି ଉତ୍ତର ଦକ୍ଷିଣ ନେଇଯିମା, ନହେଲେ କମିଯିବା, ଫେର ତାର ଅଧା ହେଇଯିବା।
1: ଆଜ୍ଞା,
0: ଏନ୍ତା କରି କରି କରି ଆମେ ଅଧା କେଜି ପର୍ଯ୍ୟନ୍ତ ଆମେ ଏନ୍ତା କ୍ୱାଟରିଂ କରୁଥିମୁ, ମାଟିର ପରିମାଣଟାକେ ଆମେ କମ୍ କରି ଆନମୁ। ତ ଅଧା କେଜି ହେଇସାରିଲା ପରେ ଆମେ ଗୋଟେ ପଲିଥିନ୍ରେ ପ୍ୟାକ୍ କର୍ମା।
1: ଆଜ୍ଞା,
0: ପଲିଥିନ୍ ପ୍ୟାକ୍ କରିକି ତାର ଗୋଟେ ଇନଫର୍ମେସନ୍ ସିଟ୍ ଅଛେ, ସେଥିରେ ଚାଷୀର ନାଁ, କେନ୍ ଗାଁ, କାଁ ଚାଷ କରୁଥିଲେ, ଜଳସେଚନ କି କ'ଣ ଜଳସେଚନ ଜମି, ଏଇଟା ସବୁ ଡାଟା ଅଛି। ନିକଟସ୍ଥ ଆମ ଗ୍ରାମ୍ୟ କୃଷି କର୍ମଚାରୀ ଯେନ୍ ଅଛନ୍ତି ତାଙ୍କୁ

0: ପଚାରି କରି ସେଠାରେ ଦେଇଦେବେ। ଦେଇସାରିଲା ପରେ ସେଟା ମାଟି ନମୁନା ହେଇଗଲା। ଏଥିରେ ଲାଗି ଆମେ 5 ଟଙ୍କା ଫିଜ୍ ଗଭର୍ଣ୍ଣମେଣ୍ଟ ତରଫରୁ ନିଆଯାଉଛେ। ଯଦି ଯେକୌଣସି ଚାଷୀ ଡାଇରେକ୍ଟ ଆସିକରି ଆମର ଲାବୋରେଟୋରୀ ଯେନ୍ ଅଛି ପରୀକ୍ଷାଗାର ଅଛି, ସେ 15 ଟଙ୍କା ଦେଇକରି 8-10 ଦିନ ଭିତରେ ସେ ସାଙ୍ଗେ ସାଙ୍ଗେ ରିଜଲ୍ଟ ନେଇପାରିବେ। 5 ଟଙ୍କା ଦେଇକରି ଯେନ୍ ଡିପାର୍ଟମେଣ୍ଟ ଲାଗୁଛି ସେଟା ହୁଏତ ଟିକେ ଲେଟ୍ ହେଇପାରେ, କାହିଁକି ପଲାଣ ଡିଷ୍ଟ୍ରିକ୍ଟର 13ଟା ବ୍ଲକ୍ରୁ ଆସୁ ଆସୁ ତାର ସିକ୍ୱେନ୍ସରେ ଟେଷ୍ଟିଂ କରୁ କରୁ ଡେରି ବି ହେଇଯିବା। ତ ଏଇଟା ହେଉଛି ତାର ପଦ୍ଧତି। ଏଇ ପଦ୍ଧତିରେ ଯଦି ଆମକୁ ସାମ୍ପଲ୍ ଦିଆଯାଏ ବୋଲେ ଆମେ କରିପାରୁ।
1: ତ ଆଜ୍ଞା, ଆପଣଙ୍କ କଥା ଶୁଣିଲା ପରେ ଗୋଟେ କଥା ମୁଇଁ ଭାବୁଛେ, ତ ଯେନ୍ ଅଞ୍ଚଳରେ ଗୋଟେ ଫସଲି ଚାଷ ହେଉଛେ ସେନେ ତ ଜମି ଖାଲି ପଡ଼ୁଛେ, ତ ଯେନ୍ ଅଞ୍ଚଳରେ ଆମର ଡବଲ ଫସଲ ଚାଷ ହେଉଛେ କେନାଲ ଅଞ୍ଚଳରେ, ତ ସବୁବେଳେ ସେନେ ପାଣି ଭର୍ତ୍ତି ହେଇକି ରହୁଛେ, ତ ସେ ଜାଗାରେ କେନ୍ତା କରି ଆମେ ମାଟି ପରୀକ୍ଷା କରିପାରମା? ଆଜ୍ଞା,
0: ସେ ଜାଗାରେ ମାଟି ପରୀକ୍ଷା କରିବାଟା ଗୋଟେ ଟାଇମ୍ ଯେନ୍ଟା ମିଳିବା ଆମକୁ ପ୍ରାୟ ମେ-ଜୁନ୍
1: ଆଜ୍ଞା
0: ମେ ମାସରେ ମିଳିବା।
1: ଆଜ୍ଞା,
0: ଯଦି ଆମେ ଜାନୁଆରୀ ମାସରେ ଯଦି ରୋପି ପାରୁଛୁ, ଜାନୁଆରୀ ଫେବୃଆରୀ ରୋପି ସାରିଲେ 3 ମାସ ବେଲେ ପ୍ରାୟ ଏପ୍ରିଲ ମେରେ ଚାଷ ଅମଲ ହେଇଯାଉଛେ। ସେତିକି ବେଲେକେ ବି ମାଟି ଟିକେ ଓଦାଳିଆ ଥିବା, ଓଦାଳିଆ ଥିଲେ ବି ଆପଣ ସାମ୍ପଲ୍ ନେଇଯିବେ, ଯେନ୍ ଓଦାଳିଆ ଥିବା ତାକେ ଛାଇରେ ଶୁଖେଇବେ 4 ଦିନ 5 ଦିନ 8 ଦିନ ଯାହା ଲାଗୁ, ଶୁଖେଇ ସାରିଲା ପରେ ସେଠିନ ଆମର ନେଇପାରମା।
1: ତ ଆଜ୍ଞା, ଗୋଟେ କଥା କହନ୍, ଆମର ଏଇ କଳାହାଣ୍ଡିଆ ନୂଆପଡ଼ା ଅଞ୍ଚଳର ଯେନ୍ ମୃତ୍ତିକା ଅଛି ଆଜ୍ଞା, ତ ଇ ମୃତ୍ତିକା ଲାଗି କାଣା ଅସୁବିଧା ଅଛେ, ଆଉ ଆମର ଚାଷୀ ଭାଇମାନେ କାଣା କଲେ ଆମର ଅଞ୍ଚଳରେ ଚାଷବାସ ଠିକ୍ ହିସାବରେ କରିପାରିବେ? ଆଜ୍ଞା,
0: ଆମର ଦେଖନ୍, ଏ ଯେଉଁ କଳାହାଣ୍ଡି ନୂଆପଡ଼ା ଯେତେବେଳେ ଇରିଗେଟେଡ଼ ହେଇଗଲା, ଜଳସେଚିତ ହେଇଗଲା, ଆମେ ଅତ୍ୟଧିକ ପରିମାଣରେ ସାର ଫାର ଦେଉଛୁ। ଏମିତିକି ଚାଷୀମାନେ ଅଛନ୍ତି ଅନୁମୋଦିତ ପରିମାଣରେ ସାର ନେଇ ଦେଇକରି ରାଣ୍ଡମ୍ଲି ବି ଦେଇଦେଉଛନ୍।
1: ଆଜ୍ଞା,
0: ମେନ୍ ପ୍ରୋବ୍ଲେମ୍ ହେଉଛି ଆମର ଏସିଡ଼ିଟି।
1: ଆଜ୍ଞା,
0: ଅମ୍ଳ ଯେନ୍ ବଢ଼ି ଚାଲିଛି ଦିନକେ ଦିନ।
1: ଆଜ୍ଞା,
0: ଇରିଗେଟେଡ଼ ଜାଗାରେ ସେଇଟା ନିଶ୍ଚୟ ଅମ୍ଳ ହେବା।
1: ଆଜ୍ଞା,
0: ଜଙ୍ଗଲ ଜାଗା ତରା ତ ଯେନ୍ ଅଛି ଲାଲ ମାଟି ସେଟା ନା ଅମ୍ଳ ମାଟି ସେଟା।
1: ଆଜ୍ଞା,
0: ତ ମାଟିର ଯେନ୍ ପିଏଚ୍ ବୋଲି କହିଲି ପ୍ରଥମ କଥା, ସେଟା ଗୋଟେ ଆମର ବଡ଼ ପ୍ରୋବ୍ଲେମ୍ ହେ। ତ ପିଏଚ୍କେ ମେଣ୍ଟେନ୍ କଲେ ପ୍ରାୟ 50% ଆମର ପ୍ରୋବ୍ଲେମ୍ ସଲ୍ଭ ହେଇଯିବା। ତାପରେ ସେଥିରେ ଯେ ଖାଦ୍ୟ ସାର ସେଟା ବି ଟେଷ୍ଟ କରିବା କଥା, କିନ୍ତୁ ଅମ୍ଳତ୍ୱ ଆମର ଗୋଟେ ପ୍ରୋବ୍ଲେମ୍ ଅଛି କଳାହାଣ୍ଡି ନୂଆପଡ଼ା
1: ଅଞ୍ଚଳରେ।
0: ହଁ,
1: ତ ଆଜ୍ଞା, ସେ ଗୋଟେ କଥା କହନ୍, ଯେ ଆମର ଅନେକ ଚାଷୀ ଭାଇମାନେ ଅଛନ୍, ସେମାନେ ଭାବସନ୍ ଯେ ଅଧିକ ସାର ଦେଲେ ଅଧିକ ଫସଲ ହେବା ବୋଲିକରି। ଯେନ୍ତା ଆମେ ନେଇ ଜାଣିକରି ବି ଡାକ୍ତର ନେଇ କହିଲେ ବି ଭିଟାମିନ୍ ଖାଇଦେସୁଁ, ଆମେ ଭାବସୁଁ ଯେ ଭିଟାମିନ୍ ଖାଇଲେ ଆମର ଗାଗର ଖଣେ ମଜବୁତ ହେବା ବୋଲିକରି, ମାତ୍ର ଯଦି ଆମର ଦେହ ନେ ସେ ଭିଟାମିନ୍ ଦରକାର ନେଇ ନା ଅଧିକ ଖାଇଲେ ନିଶ୍ଚିତ ଭାବରେ ଆମକେ କ୍ଷତି ହେବା। ତ ଆମର ଏଇ ଯେନ୍ ଅଞ୍ଚଳ ତି ଆମର ଚାଷୀ ଭାଇମାନେ ତ ନେଇ ଜାଣିକରି ବି ଅଧିକ ଅଧିକ ସାର ଦଉଛନ୍, ତ ଇତାର ଦ୍ୱାରା ଆମର କିଛି କ୍ଷତି ହଉଛେ କି? ଆଜ୍ଞା,
0: ଦେଖନ୍, ଏବେ ସାର ଯେନ୍ତା ତାର ମୂଲ୍ୟ ଯେତେ ବଢ଼ିଗଲା ନା, ଆମେ ଦେଇକରି ତା ସଦୁପଯୋଗ କରିବା କଥା, ଯେତେ ପରିମାଣରେ ଦେବା କଥା ସେତିକି ଦେବା କଥା। ଏବେ କିଛି ଆମେ ପରୀକ୍ଷା ନେଇ କରମୁ, ମାଟି ପରୀକ୍ଷା ନେଇ କରମୁ, କିଛି ପୋଜିସନ୍ ନେଇ ଜାଣିମୁ, ଅମ୍ଳତ୍ୱ କ୍ଷତି କିଛି ନେଇ ଜାଣିମୁ, ବୋଲେ କାଣା ହେବା? ଦେଖନ୍, ଗୋଟେ ଏକ୍ଜାମ୍ପଲ୍ ଦେଉଛେ ମୁଇଁ, ଜଣେ ଲୋକକୁ ପରୀକ୍ଷା କରାହେଲା, ତ ଗୋଟେ ଜରାଜୀର୍ଣ୍ଣ ହେଇକରି ଏକଦମ ବେମାରିଆ ଭଳିଆ ଦିଶୁଛି, ତାକେ ନେଇକି ଜରାଜୀର୍ଣ୍ଣ ହେଇଗଲେ ତାର ଘର ଲୋକ କହିଲେ ନାଇଁ ତାକେ ମାଛ ମାଂସ ଅଣ୍ଡା ଦଉଁ, ଏଥିର୍ଲାଗି ଏକା ତାର ଖାଦ୍ୟ ନେଇ ହେବାର ବୋଲିକି ମାଛ ମାଂସ ଅଣ୍ଡା ଦିଆଯାଉଛେ।
1: ଆଜ୍ଞା,
0: ଦେଖ୍ଲା ବେଳେ କାଣା ହେଇଛି, ତାର ପେଟେ ଗେଣୁଆ କିରୁମ୍ ଅଛି।
1: ଆଜ୍ଞା,
0: ଯାହା ଖେଲେ ତ ସେ ଖାଦ୍ୟ ଗେଣୁଆ କିରୁମ୍ ଖାଇଦେଉଛେ ନା।
1: ଆଜ୍ଞା,
0: ଯେତେ ମାଛ ମାଂସ ଅଣ୍ଡା ଖେଲେ କାଁ କାମ ଦେବା?
1: ଆଜ୍ଞା,
0: ତ ଏନ୍ତା ଜିନିଷ ଆମେ ଇଲା ଯଦି କରମୁ ପରୀକ୍ଷା କରମୁ ବୋଲେ ଜଣା ପଡ଼ବା ଗେଣୁଆ ଅଛି ବୋଲିକରି।
1: ଆଜ୍ଞା,
0: ତାପରେ ଗେଣୁଆକେ ମାରିଦେଇ ସାରିଲା ପରେ ଆମେ ଯଦି ସେ ମାଛ ମାଂସ ଅଣ୍ଡା ନେଇ ଦେଇକରି ବାସି ପଖାଲା ଭାଜି ଶାଗ ଦେଲେ ବି ନେଇକି ସେ ଗାଗର ପେଟବା।
1: ତ ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକେ ଆସିକରି ମାଟି ପରୀକ୍ଷାର ସୁଫଳ ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଜାଣିଲେ, ଆଉ ଆମେ ଆଶା କରୁଛୁ ଆମର ଚାଷୀ ଭାଇମାନେ ମାଟି ପରୀକ୍ଷା କରିକି ସେମାନେ ନିଶ୍ଚିତ ଭାବରେ ସୁଫଳ ହେବେ ଆରୁ ଠିକ୍ ହିସାବରେ ଚାଷବାସ କରିବେ। ତ ଜୁହାର ଆଜ୍ଞା।
0: ଜୁହାର, ଶୁଣିଲୁ?
2: ହଁ ଦାଦା, ଶୁଣିଲି ଆଜ୍ଞା, ଯେନ୍ ହିସାବରେ ସବୁ ଜିନିଷ କହିଦେଲେ ଜ୍ଞାନ କୁଶଳର କଥା, ହଁ ଇଟାକେ ନିହାତି ଭାବରେ କାମେ ଲଗାବାର କଥା
3: କଥା ଜେରେ ବାବୁରି। ଆଜ୍ଞା, କେ ତୋର ମୋ ତରଫନୁ ଧନ୍ୟବାଦ ଗୁଟେ ଦମା
2: ଦମା ଦମା ଦମା
3: ଜେରେ ବାବୁ। କାର୍ଯ୍ୟକ୍ରମ କେ ଆର ଥରେ ଆଗକେ ବଢ଼ାମା
2: ହଏ,
3: ତୁ ତ ଜାଣିଛୁ ଆମେ ଆମର କାର୍ଯ୍ୟକ୍ରମ ନେ ବୋଲୁ, ଆମର ଭଳିଆ ଆଗଧାଡ଼ିଆ ଚାଷୀ ଦଦା ମାନକେ ଡାକସୁଁ, ତାଙ୍କର ସଙ୍ଗେ ଦୁଃଖ ସୁଖ ହେସୁଁ। ଆଜ ଫୁଣି ମୁଇଁ ହେନ୍ତା ଚାଷୀ ଦଦାର ସଙ୍ଗେ ଦୁଃଖ ସୁଖ ହେଇଛେ, ଚାଲ ତୁଇ ଫୁଣି ଶୁନ ଆର ଆମର ଶ୍ରୋତା ବନ୍ଧୁ ମାନେ ଫୁଣି ଶୁଣନ୍।
4: ଚାଷୀ ଦଦା ଜୁହାର ଜୁହାର, ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
5: ମୋର ନାଁ ପ୍ରହଲାଦ ବୁଧିଆ, ଗାଁ କନକପୁର। ଏବେ ଆପଣ କାଣା ଚାଷବାସ କରୁଛନ୍?
6: ଏବେ ଆମର ହେଲା ଆଖୁ ଚାଷ, ଏବେ ଆମେ କରୁଛୁ।
4: ତ ଏଇ ଆଖୁ ଚାଷ ଆପଣ କେତେ ବର୍ଷ ହେଲା କରୁଛନ୍?
6: ବହୁତ ବର୍ଷ ହେଲା ନା ଆଜ୍ଞା।
4: ତ ଯେନ୍ ଆପଣ ଆଖୁ ଚାଷ କରୁଛନ୍, ଏ ଆଖୁ ଚାଷ କରବାର ଆଗରୁ ଜମି କେ କେନ୍ତା ହିସାବରେ ଆପଣ ପ୍ରସ୍ତୁତି କରୁଛନ୍?
6: ଆଗ ଆମର ମାଟିଟା ଶୁଖି ଯାଇଥିସି, ତାପରେ ଆମେ ପାଣି ଚପଉଛୁ। ପାଣି ଚପେଇ ସାରିଲା ପରେ ଲଙ୍ଗଲରେ କି ନହେଲେ ଟ୍ରାକ୍ଟରରେ ବି ମିନିମମ 4 କାସ ଖଣ୍ଡେ ଚଷବାକେ ପଡୁଛି ଆଜ୍ଞା। ତାପରେ ହେଲା ମାଟିରେ ତ ଉଇ ଅଛନ୍,

0: ଉଇ ଲାଗି ଆମେ ପୁରେଟ ଦଶ ବୋଲି ଯେନ୍ତା ଆମେ କହୁଛୁ ସେ ଭେରାଇଟି ମାଟିରେ ବୁଣି ଦେଲେ ବି ହଉଛେ, ତାପରେ ଲାଷ୍ଟ କାଶ ବେଲକେ ବୁଣିଲେ ବି ହଉଛେ ଫିଲ୍ଡରେ, ଆର୍ ଯଦି ନେଇ ହଉଛେ ଆମେ କୃଷି ଯେନ୍ ଲଗଉଛୁ ସେତ୍କି ବେଲେ ଆମେ ଧରନ୍ ଡିଏପି ପଟାସ ଦଉଛୁ, ଡିଏପି ପଟାସ ସାଙ୍ଗେ ନା ତାକେ ଫୁରେଟ୍ କେ ଆମେ ମେସାଇ ଦମା ବୋଇଲେ ବି ତାର ସାଙ୍ଗେ ଆମେ ଦେଇ ଦେଇକି ରୂପଲେ ବି ସେ ବି ଆମର ଉଇରୁ ରକ୍ଷା ପାଇ ଯାଉଛେ।
1: ଯେନ୍ ଆପଣ ଆଖୁ ପୁଆ କେନୁ ଆନୁଛନ୍?
0: ଓ ଆମର ତ ଆଗରୁ ନିଜରୁ ଅଛେ, ତ ନିଜରୁ ଅଛେ, ତାକେ ଆମେ ଘରୁଆଟା ବୋଲି କରି ଆମେ ତାକେ ବିଶୋଧନ କରୁଛୁ। ଓ ବିଶୋଧନଟା କାଁ ହଉଛେ ଆମର ଡିଥେନାନ୍ M45 ସେଟା ଏକ ଲିଟର ତି 2 ଗ୍ରାମରୁ 3 ଗ୍ରାମ ପତେ ବି ଦଉଛୁ, ଆର୍ ସେ ଭିତରେ ଚୁନ ଆମର ଯେନ୍ ପାନ ଚୁନ ସେ ପାନ ଚୁନ ବି ତାର ଉପରେ ଟିକେ ଟିକେ ମେସାଇ ଦଉଛୁ। ଇଏ ହେଲା ଆରୁ ମାଲାଥିଅନ ଦଉଛୁ, ମାଲାଥିଅନ ହେଲା ଆମର ରୋଗ ପୋକ, ଆର ତାରପରେ ହେଲା ଆମର ଡିଥେନାନ୍ 45 ହେଲା ରୋଗ ସେ ବି କାମ କରୁଛି, ଆର ଚୁନଟା ଆର ଗୁଡ଼ର ଯେନ୍ ମିଠା ଅଂଶ ରହୁଛି ଚୁନ ପାଣିରେ ପକେଇ ଦେଲେ 15-20 ମିନିଟ ଯଦି ପକେଇ ଦେମା ବୋଲେ ସେନେ କାଁ ହଉଛି ଆମର ମିଠା ଅଂଶ ଯାହା ଅଛି ସେ ଟିକେ କମି ଯାଉଛି, କମି ଗଲା ପରେ ଆମର ଯେନ୍ ଗଜା ଶକ୍ତିଟା ସେ ଆମକେ ଯେନ୍ଟା 15 ଦିନ ଲାଗବା କଥା ସେ ଆର ଜଲ୍ଦି ଆର୍ଲି ସେ ଗଜା ଟିକେ ହେଇପାରୁଛି।
1: ତାରପରେ ଫେର କାଣା କରୁଛ?
0: ଓ ତାପରେ ଆମେ ଧରନ୍ ଖତ ସାର ବି ଆମେ ଦଉଛୁ, ଯେ କୁଡ଼ା କୁସା ଯେନ୍ଟା କରୁଛୁ, କୁଡ଼ା କୁସା କଲା ବେଲକେ ଆଗ ଆମେ ଡିଏପି ଯଦି ଯେତେ ଜାଗା ବି ହଉ 1 କେଜି ଡିଏପି ତି 1/2 କେଜି ପଟାସ ହିସାବେ ଆମେ ମେସାଇ କରି ଦଉଛୁ, ତାରପରେ ଆମର 3 ସପ୍ତାହ ଖଣ୍ଡେ ହେଇଗଲା ବୋଲେ ଆର ଥରେ କୁଡ଼ବାକେ ପଡୁଛି, ସେ କୁଡ଼ଲା ବେଲକେ ଆମେ କାଁ କରୁଛୁ ତାରପରେ ଲାଷ୍ଟ ବେଲକେ ଆମେ ୟୁରିଆ ଆରୁ ପଟାସଟା ଦଉଛୁ, ତ ସେନେ ଆମେ କାଁ କରୁଛୁ କୁଶେ ଯେନ୍ ଢୁଲି ଯାଉଛି ପଟାସ ସାରଟା ଆଗ ଦଉଛୁ, ପଟାସ ସାର ଆଗ ଦେଇଦେଲେ ପଟାସ ସାରଟା କାଁ ହଉଛେ ମିନିମମ ଆମର କୁଶେର ଟିପି ପତେ ବଢ଼ଲା ପତକେ 7 ଦିନ ଲାଗୁଛେ ପଟାସ ସାରଟା, ଆର ୟୁରିଆ ଯଦି ଦଉଛୁ 2 ରାତ ଭିତରେ ପଲେଇ ଯାଉଛେ, ତ ପଟାସ ଯଦି ଆମେ ଆଗକେ ଦେଇଥିମା ବୋଇଲେ ୟୁରିଆ ପଛପାଲେ ଛାଡ଼ିଲେ 7 ଦିନ ପଛେ ନା ଦେଲେ ସେ କୁଶେଟା ଟିକେ ମୋଟା ମୋଟା ହଉଛେ, ଆରୁ ଏ ଯେନ୍ ପତଲା ପତଲା ଯେନ୍ଟା ହଉଛେ ୟୁରିଆ ଆର ପଟାସ ସାଙ୍ଗେ ଯେନ୍ ଆମେ ମେସଉଛୁ ସେଟା ଆମର କୁଶେଟା ଟିକେ ସରୁ ସରୁ ପତଲା ପତଲା ଉଚା ଉଚା ହଉଛେ, ଆର ପଟାସ ଯଦି ମିଶିଯିବା ବୋଇଲେ ସେ ଭିତରେ ଆମର କୁଶେ ଟିକେ ମୋଟା ମୋଟା ହଉଛି, ଯେନ୍ ଆମେ ପଟାସ ସାର ଯେନ୍ ଆମେ ଦଉଛୁ ପଟାସ ସାର ସାର ଦେଲେ ଆମର ଯେନ୍ କୁଶେର ପୋକଟା ସେ ବେଶୀ ଦୂରିଆ ଦୂରିଆ ନାଇଁ ଛାଡ଼େ, ସେ ପୋକଟା ଟିକେ ବାନ୍ଧି ବାନ୍ଧି ହେଇକରି ଗଏଁଟା ପାଖେ ପାଖେ ରହିବା, ପାଖେ ରହିଲେ ତାର ମିଠା ଅଂଶଟା ବେଶୀ ରହିବା, ଆର ଖାଲି ୟୁରିଆ ଯଦି ଦେବେ ବୋଇଲେ ତାର ପୋକଟା ବେଶୀ ବେଶୀ ଲମ୍ବା ପାଇବା, ଆର ସେ ତାର ଗୁଡ଼ ଅଂଶ ମିଠା ଅଂଶଟା ଟିକେ କମ୍ ରହିବା, ତାର ୟୁରିଆଟା ଜଳୀୟ ଅଂଶଟାକେ ପାଣିଟାକେ ବେଶୀ ଧରବା, ସେ ମିଠା ଅଂଶଟାକେ କମ୍ କରାଇ ଦେବା, ସେଥିଲାଗି ପଟାସ ଟିକେ ଯେତେ ଦେବେ ବୋଇଲେ ଗୁଡ଼ ଅଂଶଟା ଆସବା, ଗୁଡ଼ ଫେର ମିଠା ଲାଗେ।
1: ତ ଆପଣ ଏତିକି ବର୍ଷ ହେଲା ଆଖୁ ଚାଷ କରୁଛନ୍, ତ ଏକର ପ୍ରତି ଆପଣ କେତେ ଖର୍ଚ୍ଚ କରୁଛନ୍ ଆରୁ ଏକର ପ୍ରତି ଆପଣଙ୍କେ କେତେ ଲାଭ ହଉଛେ?
0: ଏକର କେ ଆମର ଏବେ 20,000 ଖଣ୍ଡେ ବି ଖର୍ଚ୍ଚା ହଉଛି, 20,000 ଆମର ବାନ୍ଧା ବୁନ୍ଦି ଖତ ସାର ଭଲ ମନ୍ଦ ସବୁ 20,000 ଖଣ୍ଡେ ଖର୍ଚ୍ଚା ହଉଛି, ମିଳିଲା ବେଲକେ ତ 2 ଲକ୍ଷ ଟଙ୍କା ଖଣ୍ଡେ ବି ଆସୁଛି।
1: ବୋଲେ ଏକର ପ୍ରତି ଆପଣ ଧରାଯାଉ 20,000 ଟଙ୍କା ଆପଣ ଖର୍ଚ୍ଚା କରୁଛନ୍, ଆଉ ଏକର ପ୍ରତି ଆପଣଙ୍କ 2 ଲକ୍ଷ ଆଦାୟ ହଉଛି, ତ ହେନ୍ତା ହେଲେ ଯେନ୍ ଚାଷୀ ଦାଦା ମାନେ ଏବେ ଆପଣଙ୍କ ଆମ ରେଡିଓ ମାଧ୍ୟମରେ ଶୁଣୁଛନ୍, ସେମାନେ ବି ତ ଶୁଣୁଥିବେ ଯେ ଏକର ପ୍ରତି 20,000 ଖର୍ଚ୍ଚା କଲେ ଆର ମେହନତ କଲେ ଆରୁ ବୈଜ୍ଞାନିକ ପଦ୍ଧତିରେ ଯେନ୍ତା ଆପଣ ନିଜେ ଚାଷବାସ କରୁଛନ୍ ସେନ୍ତା ରକମରେ ଯଦି ସେମାନେ ଚାଷବାସ କରିବେ ବୋଇଲେ ଏକର ପ୍ରତି 2 ଲକ୍ଷ ଖଣ୍ଡେ ସେମାନଙ୍କେ ଆଦାୟ ହେବା, ଲାଭ ପାଇବେ
0: ବୋଇଲେ ହେଇପାରବା।
1: ତ ଚାଷୀ ଦାଦା ଆପଣ ଆମକେ ସମୟ ଦେଲେ ଆର ଆପଣଙ୍କର ଚାଷବାସ ବିଷୟ କହିଲେ, ଆପଣ ଆମକେ ସମୟ ଦେଇଥିବାରୁ ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର
0: ଜୁହାର।
2: ହଁ ଦାଦା ଶୁଣିଲି ତୁଇ ଯେ ହିସାବେ ଚାଷୀ ଦାଦାର ସାଙ୍ଗେ କଥା ହେଲୁ, ସବୁ ଜିନିଷ ତ ପଚାରାଲୁ ଦାଦା, ପୁଣି ସବୁ ଜିନିଷ କହିଲେ
3: କହିଲେ
2: ଏନ୍ତା ଯଦି ସବୁ ଚାଷୀ ଅଣ୍ଟା ଭିଡ଼ବେ ନିହାତି ଭାବରେ ତାଙ୍କର ଉନ୍ନତି କରବେ। ଯେ ଦାଦା ତୁଇ ତ ଚାଷୀ ଦାଦାକେ ଧନ୍ୟବାଦ ଦେଇଛୁ ବୋଲନୁ, ମୁଇଁ ପୁଣି ଗୋଟେ ଧନ୍ୟବାଦ ଦଉଛେ, ଦେଖୁ ଦେଖୁ ତ ସମୟ ହେଇଯାଉଛେ
3: ଜିମା ହଇ, ତ ବୈଠକ ଛାଡ଼ିଗଲା ବେଲକେ ବୋଲନୁ ଆମର ଇ କାର୍ଯ୍ୟକ୍ରମ କେ ଯେନ୍ ଚାଷୀ ଦାଦା ମା ଭୟନ ଶ୍ରୋତା ବନ୍ଧୁ ଶୁଣୁଛନ୍ ସବକେ ଲେଗରୁ ଦାଦାର
2: ଆର ଚୈତୁ ଦାଦାର
3: ଜୁହାର।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ଗୀତ ଓ ଗଜଲର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣନ୍ତୁ ଶିଳ୍ପୀ ଅଦନାନ ସାମି ଗାଇଥିବା କେତୋଟି ଗୀତ। ଗୀତ ରଚନା ସମୀର।

ଗୀତ ଓ ଗଜଲ କ୍ରମରେ ଶୁଣୁଥିଲେ କେତୋଟି ଗୀତ ସମୀରଙ୍କ ରଚନାରୁ। କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ଅଦନାନ ସମୀ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:15। ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। ପ୍ରଥମେ ଶୁଣନ୍ତୁ ଏହି ସମ୍ବଲପୁରୀ ଗୀତ। ଶିଳ୍ପୀ ହେଲେ ଶଙ୍କର ପ୍ରସାଦ ଦତ୍ତ, ଗୀତିକାର ହେଲେ ଆଦିତ୍ୟ ପ୍ରସାଦ ସାଏ।

ଶୁଣୁଥିଲେ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ସରଗମରୁ ଏହି ଗୀତଟି, ମହମ୍ମଦ ରଫିଙ୍କ କଣ୍ଠରେ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10:30। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ପଣ୍ଡିତ ଅଜୟ ପହଙ୍କରଙ୍କ ଶାସ୍ତ୍ରୀୟ ଗାୟନ। ଶୁଣନ୍ତୁ ଶିଳ୍ପୀ ପରିବେଷଣ କରିଥିବା ବିଳମ୍ବିତ ଏକ ତାଲ ଓ ଦ୍ରୁତ ତିନ ତାଲରେ ରାଗ ବାଘେଶ୍ରୀ। ପରେ ପରେ ଶୁଣିପାରିବେ ଶିଳ୍ପୀ ପରିବେଷଣ କରିଥିବା ମଧ୍ୟଲୟ ଏକ ତାଲରେ ରାଗ ଜୟ ଜୟବନ୍ତୀ।

କରିବୁ ସକାଳ 6:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ସକାଳ 6:35। ନୂଆଖାଇ ପର୍ବର ମହନୀୟତା ଏହି ଶୀର୍ଷକରେ ଓଡ଼ିଆ ଆଲୋଚନା ଶୁଣିବେ ସକାଳ 7:25। ଆଲୋଚକ ହେଲେ ଅଶୋକ କୁମାର ପାତ୍ର। ଚାଷର କଥା ପାଇଁ ସମୟ ରହିଛି ସକାଳ 7:40। ସକାଳ 7:45 ଶୁଣିବେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ସ୍ୱୟଂ ପାଢ଼ୀ, ନେହା ନିହାରିକା କର, ମମତା ଜିଜ୍ ଏବଂ କୁଲଦୀପ ପଟ୍ଟନାୟକ। ସକାଳ 8:30 ଶୁଣିବେ ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ କରୁଣାକର, ପଙ୍କଜ ଜାଲ ଏବଂ ଅନିଲ ବାଉରା। ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 9:10। ସକାଳ 9:45 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ।

ଶିଳ୍ପୀମାନେ ହେଲେ ସ୍ୱୟଂ ପାଢ଼ୀ, ନେହା ନିହାରିକା କର, ମମତା ଜିଜ୍ ଏବଂ କୁଲଦୀପ ପଟ୍ଟନାୟକ। ସକାଳ 8:30ରେ ଶୁଣିବେ ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ କରୁଣାକର, ପଙ୍କଜ ଜାଲ ଏବଂ ଅନିଲ ବାଉରା। ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 9:10। ସକାଳ 9:45ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣିଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ ସକାଳ 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।